ଆକାଶବାଣୀ ରାଉରକେଲା, ଆଜି 1948 ଶତାବ୍ଦ ଜ୍ୟେଷ୍ଠ ମାସ 6 ଦିନ, ଇଂରାଜୀ ମେ ମାସ 26 ତାରିଖ ମଙ୍ଗଳବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ମାଙ୍ଗଳିକ।

ପରବର୍ତ୍ତୀ ଭଜନ ସବୀର କୁମାର ଦାସଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ଆଉ ଏକ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ଅଞ୍ଜଳି ରାୟଙ୍କ କଣ୍ଠରେ ପୁରାତନ ରଚନାରୁ।

0: ଶେଷ ହେଲା ବନ୍ଦନା। ଆକାଶବାଣୀ ରାଉରକେଲା ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 175ତମ ଭାଗ।
1: Episode 175, 175.

ଶେଷ ହେଲା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିଲେ 175ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

आकाशवाणी संबलपुर जुहार आंचलिक खबर पढ़ुचन सुप्रीति मिश्र। राज्य खरीफ विपणन ऋतु 2025-26 लागि धानघिना प्रक्रियाके स्वच्छ आउ बरकस करबार लक्ष्यति उपमुख्यमंत्री कनक वर्धन सिंहदेवंकर अध्यक्षताति गोटे उच्चस्तरीय आंतः मंत्रीस्तरीय कमिटी बैठक होइ बैठकती धानघिना बेले क्षुद्र आउ नाममात्र चाषीमानकर स्वार्थ रक्षाके सबुनु अधिका प्राथमिकता देबारके निर्देश दियाजाइछि। इतर सहित बेआईन कारबार रोकबार लागि राज्य सीमनाके सिल कराजिबा मंडिन चाषीमानकर परिचय पत्र जांच लागि आइरिस स्कानके बाध्यतामूलक करा आउ खालि धानमंडी भित्रे ही धान उजन हेबार बाबदे बैठक ती निष्पत्ति निया जाइछि। चासी मानकर समस्या के 24 घंटा भित्रे समाधान करबार लागि नोडल अधिकारी नियुक्त हेबे। गला बछनु इ बछर धान घिना 5.48% आउ चासी मानकर संख्या 14% बढ़िछे। अतका अमल हेउथबा इलाकान भारतीय खाद्य निगम FCI नुआ गोदाम तयार करबा बोली बैठक ती निष्पत्ति निया जाइछि। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନଥି ଆୟୋଜିତ ହେବାରକେ ଥିବା ଡିଜାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗ୍ରୁପ୍ର ବୈଷୟିକ ସମ୍ମିଳନୀ ଆଇବା 3-5 ତାରିଖ ତକ୍ ପୁରୀ ନ ହେବା। ଏହି ସମ୍ମିଳନୀଥି ବ୍ରାଜିଲ୍, ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା ସହିତ 10 ବ୍ରିକ୍ସ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ଉପରେ ସମ୍ମିଳନୀଟି ଆଲୋଚନା କରାଯିବା। ବାତ୍ୟା ପରିଚାଳନା, ଆଘର ସଚେତନତା ଆଉ ସଫଲ ଉଦ୍ଧାର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରଥି ପ୍ରଶଂସିତ ହୋଇଥିବାରୁ ଏହି ବୈଠକ ଆୟୋଜନ ଲାଗି ରାଜ୍ୟକୁ ବଛାଯାଇଛି। ସମ୍ମିଳନୀ ଜରିଏ ଜ୍ଞାନ ବିନିମୟ ଆଉ ନୂଆ ପ୍ରଯୁକ୍ତି ଉପରେ ଆଲୋଚନା ହୋଇକରି ପାରସ୍ପରିକ ସହଯୋଗ ବରକସ ହେବା ବୋଲି ଆଶ କରାଯାଉଛି। ଆଇବା ମାସ 21 ତାରିଖ ଦିନ ସାରା ଦେଶରେ ଫେରଘା ହେବାରକେ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକେ ସୁରୁଖୁରୁତି ଆଉ ସଫଳତାର ସହିତ କରବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କର ସହଯୋଗ ମାଗିଛନ୍। ହେଉଥିବା ଖରାକେ ନଜରଥି ରଖିକରି ସବୁ ପରୀକ୍ଷା କେନ୍ଦ୍ରମାନଙ୍କେ ସୁରକ୍ଷିତ ପିଇବାର ପାଇଁ ପଙ୍ଖା, କୁଲର, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଆଉ ପରୀକ୍ଷାର୍ଥୀମାନଙ୍କର ଲାଗି ଯାହା ସୁବିଧା ସହିତ ଅଲଗା ଜରୁରୀ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଲାଗି ସେ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଆଉ ପ୍ରଶାସକମାନଙ୍କୁ ଚିଠି ଜରିଏ ଆହ୍ୱାନ ଦେଇଛନ୍। ସ୍ନାନଯାତ୍ରା ଓ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବାର ଲାଗି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କର ଅଧ୍ୟକ୍ଷତାତି ଗଲାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟନ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଦୈତାପତି ନିଯୋଗର ସଭାପତି, ସମ୍ପାଦକ ଆଉ ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ନାନଯାତ୍ରା ଓ ରଥଯାତ୍ରା ସମିଆତି ନୀତିକାନ୍ତି ଆଉ ପହଣ୍ଡିକେ ଶୃଙ୍ଖଳିତ ଭାବେ କରବାର ବାବଦେ ବୈଠକଟି ଆଲୋଚନା ହୋଇଛି। ମହାପ୍ରଭୁମାନଙ୍କର ସବୁ ନୀତିକାନ୍ତି ଧାରିତ ସମୟ ଅନୁସାରେ କରବାରକେ ନିଯୋଗ ପ୍ରତିଶ୍ରୁତି ଦେଇଛି। ଶୃଙ୍ଖଳିତ ପହଣ୍ଡି ଲାଗି ପ୍ରଶାସନ ତରଫରୁ ଧାରିଜ ହୋଇଥିବା ସଂଖ୍ୟା ଅନୁସାରେ ସେବାୟତମାନେ ଉପସ୍ଥିତ ରହିବେ। ରଥ ଉପରେ ଅଯଥା ଭିଡ଼କେ କମାବାର ବାବଦେ ଭିଲ ବୈଠକଟି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 31 ତାରିଖ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି SMS ଜରିଏ ଆଇବା 29 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ଆକାଶବାଣୀର 90 ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ତରଫରୁ ଆଜି ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଛି। କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରୁ ସକାଳ 7 ପଦଯାତ୍ରା ବାହାରିକରି ସହରର ଭିନ୍ ଭିନ୍ ଜାଗା ବୁଲିକରି ଆକାଶବାଣୀ କଟକ କେନ୍ଦ୍ର ପହଞ୍ଚିବା। ପଦଯାତ୍ରାକେ ଓଡ଼ିଶା ହାଇକୋର୍ଟର ବିଚାରପତି ସାବିତ୍ରୀ ରଥୋ ଆଉ ବିଚାରପତି ଶିବ ଶଙ୍କର ମିଶ୍ର ପତାକା ଦେଖାଇକରି ଶୁଭାରମ୍ଭ କରିବେ। କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ କର ସହଟ ପଦଯାତ୍ରାଥି ସାମିଲ ହେବେ। ସମାଜର ଭିନ୍ ଭିନ୍ ବର୍ଗର ବ୍ୟକ୍ତିବିଶେଷ, ଆକାଶବାଣୀ କର୍ମଚାରୀ ଆଉ ଇ ପଦଯାତ୍ରାଥି ସାମିଲ ହୋଇଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜ ତାର 64 ନମ୍ବର ସ୍ଥାପନା ଦିବସ ପାଳନ କରୁଛି। 1963 ଆଜିର ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 kW ଟ୍ରାନ୍ସମିଟର ପ୍ରସାରଣରୁ ମୂଲ ହୋଇଥିବା ଏହି କେନ୍ଦ୍ର ଏଚ୍ଏନ୍ 100 kW କ୍ଷମତା ଡିଜିଟାଲ ପ୍ରସାରଣ କରୁଛି। ଆକାଶବାଣୀ କେନ୍ଦ୍ର ସମ୍ବଲପୁର ପଶ୍ଚିମ ଓଡ଼ିଶାର କଳା ଆଉ ସଂସ୍କୃତିର ପ୍ରଚାର ପ୍ରସାର ଦିଗେ ବଡ଼ ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି। ଇତାର ସାଙ୍ଗେ କେନ୍ଦ୍ରରୁ ପ୍ରସାରିତ ହେଉଥିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସାଙ୍ଗେ ଫି ଘଣ୍ଟାର ମୁଖିଆ ସମ୍ବାଦ ପ୍ରସାରଣ ଲାଗି ଲୋକମାନେ ତାଙ୍କ ନିଜର ଭାଷାଥି ଖବର ପାଇପାରୁଛନ୍।
ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛେ। ଆଇବା ଚାରି ଦିନ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସମ୍ବଲପୁର ଆଉ ବଲାଙ୍ଗୀର ଜିଲ୍ଲାକେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10 ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବା ବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା

0: ରାଉରକେଲା ଇସ୍ପାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ତାରିଖ ବୁଧବାର ପରିବର୍ତ୍ତେ 28 ତାରିଖ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ତାରିଖ ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12ଟି ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 21ଟି ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରେତାଞ୍ଜଳି ପ୍ରଧାନ।
2: ଜୀବନ ଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶୀ। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶୀ ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600ରୁ 2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6ଟି ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ୍ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର ହୋଇଥିବା ବେଳେ ଭିଟାମିନ୍ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର। ମାଇକ୍ରୋନ୍ୟୁଟ୍ରିସନ ସଂରଚନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ୍ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲ୍ଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 ଗ୍ରାମ କାର୍ବୋହାଇଡ୍ରେଟ ଓ ପ୍ରୋଟିନ୍ରୁ ପ୍ରାୟ 5 କ୍ୟାଲୋରି ଶକ୍ତି ମିଳିଥିବା ବେଳେ ପ୍ରତି 1 ଗ୍ରାମ ବସାରୁ 9 କ୍ୟାଲୋରି ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2875 କିଲୋ କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ 60 ଗ୍ରାମ, କ୍ୟାଲସିୟମ 400 ଗ୍ରାମ, ଆଇରନ 25 ମିଲିଗ୍ରାମ, ଭିଟାମିନ୍ ଏ 600 ମିଲିଗ୍ରାମ, ଥାୟାମିନ୍ର ଆବଶ୍ୟକତା ରହିଛି 1.2 ମିଲିଗ୍ରାମ, ରାଇବୋଫ୍ଲାଭିନ୍ 100 ମିଲିଗ୍ରାମ, ନିଆସିନ୍ 16 ମିଲିଗ୍ରାମ, ଆସ୍କର୍ବିକ୍ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ମିଲିଗ୍ରାମ ଏବଂ ଫଲିକ୍ ଏସିଡ୍ର ଆବଶ୍ୟକତା ରହିଛି 100 ମିଲିଗ୍ରାମ। ଭିଟାମିନ୍ B12ର ଆବଶ୍ୟକତା ରହିଛି 1 ମିଲିଗ୍ରାମ। ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେପରି ଖାଦ୍ୟ ଖାଇବା ଆମେ ଉଚିତ। ଭୋଜନରେ କଞ୍ଚା ପରିବାକୁ ସାଲାଦ ଆକାରରେ ନିଶ୍ଚୟ ଖାଇବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା।

0: ଗାଜର ବିଟ୍ ପିଆଜ ଅଦା ବନ୍ଧାକୋବି କାକୁଡ଼ି ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦେଇଥାଏ ସବୁବେଳେ ତାଜା ପନିପରିବା ଖାଇବା ଉଚିତ ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ ବ୍ୟସ୍ତତା ମଧ୍ୟରେ ଭୋଜନ ନ କରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ ଗୋଟିଏ ରୁଟି ତିଆରି କରିବାରେ ଏକ ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଆମ ଖାଦ୍ୟ କେତେ ପୁଷ୍ଟିକର ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରେତାଞ୍ଜଳି ପ୍ରଧାନ।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ୍ ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ 1ରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି ଭାରତ ଆମେରିକା ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି ସ୍ୱାସ୍ଥ୍ୟ ସୁରକ୍ଷା ଜଳବାୟୁ ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକିମ୍ ଗସ୍ତରେ ଯିବେ ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତଲୋଜି ପରିଦର୍ଶନ କରିବେ ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲାପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179 ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ଆଜି ଅପରାହ୍ନରେ ବିକାନେର୍ରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି ବୈଠକରେ ସୀମା ସୁରକ୍ଷା ସ୍ମାର୍ଟ ବାଡ଼ ଡ୍ରୋନ୍ ନିରୀକ୍ଷଣ ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି ଆସନ୍ତା ମାସ 5 ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆମେରିକା ସେନା ପକ୍ଷରୁ ଇରାନ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହରମୁଜ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନ୍ର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହରମୁଜ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ୍ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ୍ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ୍ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ୍ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ୍ ଏବଂ କେତେକ ଆରବ ଓ ମୁସଲିମ୍ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020 ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ୍ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ ପାଞ୍ଚ ଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30 ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଖେଳ ଜଗତ। ଆଜି ଏଥିରେ ରହିଛି ଏକ ସାକ୍ଷାତକାର ବିଷୟ ରହିଛି ହକି ଖେଳରେ ମହିଳା। ସାକ୍ଷାତକାରରେ ସାମିଲ ହୋଇଛନ୍ତି ସିଗ୍ନା ସୁବ୍ରଜ୍ୟୋତି ରାଉତ, ହକି ପ୍ଲେୟାର। କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
3: ଆପଣମାନେ ବାହାଘର, ବ୍ରତଘର ଓ ଜନ୍ମଦିନ ପାର୍ଟି ପାଇଁ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରିବାକୁ ଚାହାନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ସ୍ୱାଗତିକା ଷ୍ଟୁଡିଓ S39 NEC ମାର୍କେଟ, କୋଏଲନଗର, ରାଉରକେଲା। କଣ୍ଟାକ୍ଟ ନମ୍ବର 9937322668।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଯାହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
6: ସାବିତ୍ରୀ, ମୋ ଅଫିସ ଯାଉଛି।
7: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
6: ବାପରେ, ଏତେ ଟଙ୍କା?
7: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
6: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
7: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: କଣ ରିମା, ଘରେ ସୋଲାର ଲଗେଇଦେଲ?
9: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
7: ଚିନ୍ତା ନାହିଁ ମାନେ?
9: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
7: ସତରେ?
9: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
10: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓ କି, ଅନକହି ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात। मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक, होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या माई गोव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ଖେଳ ଜଗତ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ତେବେ କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ରେଡିଓ ସାଥୀ ସତ୍ୟଭାମା।

0: ବିଷୟରେ ଜାଣି ରଖିବା।
1: ମ୍ୟାଡାମ ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆମର ଆକାଶବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡାମ।
1: ତେବେ ଆପଣଙ୍କର ପରିଚୟ ବିଷୟରେ କିଛି କହିବେ, ଆପଣଙ୍କ ନାଁଟି କ'ଣ ଆଉ ଆପଣ କେବେଠୁ ଖେଳୁଛନ୍ତି?
2: ମୋ ନାଁ ସ୍ନିଗ୍ଧା ସୁବ୍ରଜ୍ୟୋତି ରାଉତ। ମୁଁ ତ ପ୍ରାୟ ହାଇସ୍କୁଲ ଟାଇମ୍ରୁ ଖେଳୁଛି।
1: ଆମେ ଯଦି ଦେଖିବା ଏମିତି ବିଭିନ୍ନ ପ୍ରକାର ଖେଳ ରହିଛି, ଆପଣ ହକିକୁ କାହିଁକି ମାନେ ପସନ୍ଦ କଲେ?
2: ପ୍ରଥମତଃ ପିଲାଦିନେ ଆମ ଘର ପାଖରେ ଗୋଟେ ହକି ପଡିଆ ଥିଲା। ସେ ହକି ପଡିଆରେ ପ୍ରାୟ ପିଲାମାନଙ୍କୁ ମୁଁ ଖେଳିବାର ଦେଖୁଥିଲି। ଆଉ ସକାଳୁ ସକାଳୁ ଆଉ ଘର ପାଖରେ ଯେହେତୁ ପଡିଆଟା ଥିଲା ଭଲ ଖୋଲା, ପବନ ବି ଆସେ ଆମ ଘରକୁ, ତ ସେଇଠୁ ଆମ ଘର ପାଖରୁ ଦେଖିଲେ ବି ହକି ପଡିଆ ଭିତରେ ପିଲାମାନେ ଖେଳୁଥାନ୍ତି, ଦେଖିବାକୁ ଭାରି ଭଲ ଲାଗେ। ମୋରି ବୟସର ପିଲାମାନେ ସମସ୍ତେ ଖେଳୁଥିଲେ, ଦେଖିକି ମୋର ବି ଆଗ୍ରହ ହେଲା। ମୋର ଗୋଟେ ଭଲ ଗୁଣ ଥିଲା, ମୁଁ ଭଲ ଦୌଡି ପାରୁଥିଲି। ଆଉ ଦେଖୁଥିଲି କି ହକି ଖେଳରେ ଗୋଟେ ହାତରେ ଗୋଟେ ବଙ୍କୁଳି ବଳି ଧରି ପିଲାମାନେ ଖେଳୁଛନ୍ତି, ମୋର ଆଗ୍ରହ ଥିଲା। ତାପରେ ଘରେ ବି ବାପା ଯେତେବେଳେ କହିଲେ ଏ କଥା କି ନାଇଁ ମୁଁ ବି ଚାହୁଁଛି ପିଲାମାନଙ୍କ ସହିତ ଏଇଠି ଏମିତି ଖେଳିବା ପାଇଁ, ସେତେବେଳେ ବାପା କହିଲେ ଆଚ୍ଛା ହଉ ତାର ମତେ ନେଇକି ସେଠି ଖେଳିବା ପାଇଁ ପ୍ରାକ୍ଟିସ କରିବା ପାଇଁ ବାପା ନେଇକି ଯାଆନ୍ତି। ତେଣୁ ଧୀରେ ଧୀରେ ଯୋଉ ଦୌଡିବା ନିଶାଟା ଥିଲା, ସେ ଦୌଡିବା ନିଶାରୁ ଧୀରେ ଧୀରେ ସେ ପିଲାଙ୍କ ସହିତ ବନ୍ଧୁତାରୁ ଖେଳିବାଟା ଆମର ହେଇଗଲା।
1: ଆଚ୍ଛା, ମାନେ ଆପଣ ଯେମିତି କହିଲେ ହାଇସ୍କୁଲ ଏଜ୍ରୁ ଆପଣ ଖେଳଟି ଆରମ୍ଭ କରିଥିଲେ।
2: ଆଜ୍ଞା।
1: କହିଲେ କି ବାପା ଆପଣଙ୍କୁ ସପୋର୍ଟ କରିଥିଲେ, ତ ଆଉ ପରିବାରର କିଏ ଆପଣଙ୍କୁ ଏମିତି ସହଯୋଗ କରିଥିଲେ?
2: ହଁ, ସମସ୍ତେ ସେମିତି କିଛି ଅସୁବିଧା, ଯେହେତୁ ଘରର ମୋର ବି ବାପା ଥିଲେ, ବାପା ପ୍ରଥମେ ମୁଁ କହିବା ଦ୍ୱାରା ଉତ୍ସାହ ଦେଇଥିଲେ ବାପା, ହଁ ଯା ତୁ ଖେଳ ବୋଲି। ସେମିତି ଘରେ ଆଉ କାହାର କୌଣସି ଆପତ୍ତି ନଥିଲା, ଘରେ ଜେଜେ ଜେମା ବି ଖୁସି ହଉଥିଲେ ଯାହା ହଉ ଆମ ନାତୁଣୀ ଖେଳୁଛି ବୋଲି। ଆଉ ମୁଁ ଖେଳିଲା ବେଳେ ବି ମୋ ସାଙ୍ଗରେ ମୋ ଛୋଟ ଭାଇଟି ଥିଲା, ସେ ସାଙ୍ଗରେ ଯାଇକି ସେଠି ବସୁଥିଲା ଦେଖୁଥିଲା, ତ ମତେ ବି ଭାରି ଖୁସି ଲାଗେ। ସେତେବେଳେ ଆସିକି କୁହେ ଆମେ ଖେଳୁ, ସେ ଦେଖେ ତାକୁ ଭାରି ମଜା ଲାଗେ। ସେ ଆସି ଘରେ ଯେତେବେଳେ କୁହେ ଏମିତି ଖେଳିଲ ସେମିତି ଖେଳିଲ, ସେ ଛୁଆ ଲୋକ ଜାଣିପାରେନି, କିନ୍ତୁ ଯେତେବେଳେ କୁହେ ସେଟା ବି ଗୋଟେ ଖୁସି ଲାଗେ। ଯାହା ହଉ ମୁଁ କିଛି କିଛି ଖେଳୁଛି, ମତେ ଦେଖି ମୋ ଭାଇ ମଧ୍ୟ ପ୍ରଭାବିତ ହଉଛି। ଆଉ ହୁଏତ ସେ ଆଗକୁ ଖେଳିବ ନ ଖେଳିବ ପର କଥା, କିନ୍ତୁ ମତେ ସେଟା ପିଲାବେଳେ ଭାରି ଖୁସି ଲାଗୁଥିଲା। ଘରେ କୌଣସି ପ୍ରକାର ଆପତ୍ତି ନଥିଲା କାହାରି। ସମସ୍ତ
1: ମାନେ ଆପଣଙ୍କୁ ହକି ଖେଳ ପ୍ରତି ଆଗ୍ରହ ମାନେ କେମିତି ଆସିଲା?
2: କହିଲି ନା, ମାନେ ହକି ଖେଳ ପ୍ରତି ଆଗ୍ରହଟା ଆସିଲା କାରଣ ମତେ ଦୌଡ଼ିବାକୁ ଭଲ ଲାଗୁଥିଲା, କିନ୍ତୁ ଆମ ଘର ପାଖରେ ଯେଉଁ ଥିଲା ମୁଁ ରେଗୁଲାର ତାକୁ ଦେଖୁଥିଲି କି ପିଲାମାନେ ଖେଳୁଛନ୍ତି, ତ ମୋର ବି ଇଚ୍ଛା ହେଲା ନାଇଁ ମୁଁ ବି ଟିକେ ଖେଳିବି। ତାପରେ ଯେହେତୁ ଆମ ବାପା ଟିକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିଲେ, ଆଉ ଆମ ମାନଙ୍କୁ ସକାଳୁ ବାପା ଦୌଡ଼ାଦୌଡ଼ି କରୁ ଆମେ, ଯେହେତୁ ଗୋଟେ ଫିଜିକାଲ ଏକ୍ସରସାଇଜ ହବ ବୋଲି, ତେଣୁ ସେଇ କ୍ରମରେ ସେ ପିଲାମାନଙ୍କୁ ଦେଖୁଥିଲି, ତେଣୁ ମୋର ସେଇ ହିସାବରେ ଖେଳିବା ପ୍ରତି ଆଗ୍ରହ ମଧ୍ୟ ଆସିଲା।
1: ଆଚ୍ଛା, ତେବେ ଜଣେ ହକି ଖେଳାଳିଙ୍କ ଦିନଚର୍ଯ୍ୟା ମାନେ କେମିତି ଥାଏ, କେମିତି ମାନେ ଆପଣ ପ୍ରାକ୍ଟିସଟା କେମିତି କରନ୍ତି, କେତେବେଳେ ଉଠନ୍ତି, ଆଉ ସେଇ ଟାଇମରେ ଯେମିତି ଆପଣ ପାଠ ବି ପଢୁଥିଲେ ହାଇସ୍କୁଲ ବୋଲି କହୁଥିଲେ, ପାଠକୁ କେମିତି ସମୟ ଦିଅନ୍ତି ଆଉ ଆପଣ ଖେଳକୁ କେମିତି ସମୟ ଦିଅନ୍ତି?
2: ଆଜ୍ଞା, ଖେଳାଳି କହିଲେ ସାଧାରଣତଃ ମାନେ ଛୋଟ ଖେଳାଳିଟେ ହଉ କିମ୍ବା ବଡ ଖେଳାଳିଟେ ହଉ, ନିହାତି ଜୀବନରେ ଗୋଟେ ନିର୍ଦ୍ଦିଷ୍ଟ ନୀତି ନିୟମ ରହିବା ଦରକାର, ଶୃଙ୍ଖଳା ରହିବା ଦରକାର। ଗୋଟେ ଖେଳାଳି ହିସାବରେ ନିଜ ଖାଇବା ପିଇବା ପ୍ରତି ଧ୍ୟାନ ଦେବ, କଣ ଖାଇବା କଣ ଖାଇବାନି, ତାପରେ ସକାଳୁ ଏକ୍ସରସାଇଜ କରିବା, ଖେଳ ଟାଇମ୍ ଗୋଟେ ସକାଳୁ ଥାଏ ପ୍ରାକ୍ଟିସ କରିବା ପାଇଁ, ଆଉ ସନ୍ଧ୍ୟାବେଳେ ଥାଏ ପ୍ରାକ୍ଟିସ କରିବା ପାଇଁ। ଦୁଇପଟ ଟାଇମ୍ଟା ସ୍କୁଲରେ ପଳାଏ ମୋର, ସନ୍ଧ୍ୟାବେଳେ ଯୋଉଟା ଟାଇମ୍ଟା ମାନେ ନେସେସରି, ତ ଖେଳାଳି ଯେ ଖାଲି ଖେଳିଲେ ହେଇଯିବ ସେ କଥା ନୁହେଁ, ଶିକ୍ଷାଟା ମଧ୍ୟ ନିହାତି ଜରୁରୀ, ସେଠି ଗୋଟେ ବେସିକ ଫାଉଣ୍ଡେସନ ବି ରହିବା ଜରୁରୀ। ସେଥିପାଇଁ ମଧ୍ୟ ଯୋଉ ସମୟରେ ଖେଳୁ ନଥିଲୁ ବା ରାତିରେ ଯେତେବେଳେ ଦିନ ଯ ଖାଇ ପି ସାରିଲା ପରେ ମତେ ଟିକେ ସମୟ ମିଳୁଥିଲା, ବା ଯୋଉ ବଡି ରିଲାକ୍ସ ହଉଥିଲା ଖେଳିକି ଯୋଉ ହାଲିଆକି ଆସୁଥିଲୁ, ତାପରେ ମୁଁ କିଛି ମାନେ ବାଲାନ୍ସ କରୁଥିଲି। ଯେହେତୁ ଖେଳ ପ୍ରତି ଭଲ ପାଇବା ଥିଲା, ତେଣୁ ତା ପାଇଁ ସମୟ ବି ଅପେକ୍ଷା ବାହାରି ଯାଉଥିଲା। ଯେହେତୁ ପଢା ପ୍ରତି ଘରେ ବାପା ମଧ୍ୟ ତାପରେ ଗୁରୁତ୍ୱ ଦେଲେ, ନାଇଁ ତମେ ଖେଳ ଯାହା ବି କର, କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର, କାରଣ ଜୀବନର ପ୍ରତି କ୍ଷେତ୍ରରେ ଆମକୁ ଶିକ୍ଷାଟା ସାହାଯ୍ୟ କରିବ, ସେ ଆମେ ଖେଳାଳି ହଉ ବା ସାଧାରଣ ମଣିଷଟେ ହଉ ବା ଯାହା କିଛି ହଉ, ଦେଶଦିନ ସବୁ ଦୁଆରେ ବି ଯାଉ, ଆମକୁ ପାଠପଢାଟା ଆମକୁ ନିହାତି ଦରକାର ହବ ସବୁ କ୍ଷେତ୍ରରେ। ତେଣୁ ପାଠପଢାକୁ ମଧ୍ୟ ମୁଁ ଜାଣି ଦିଟାକୁ ବାଲାନ୍ସ କରିକି ଖେଳୁଥିଲି, ପଢାପଢି ମଧ୍ୟ କରୁଥିଲି।
1: ମାନେ ବର୍ତ୍ତମାନ ଯଦି ଆମେ ଦେଖିବା ଘରେ ଛୁଆ ଯଦି ଖାଲି ପାଠ ପଢୁଛି ତ ପାଠରେ ହିଁ ଧ୍ୟାନ ଦଉଛି, ମାନେ ଆଉ ଅନ୍ୟ କୌଣସି ଦିଗରେ ସେମାନେ ଯିବା ପାଇଁ ଆଗ୍ରହ ହିଁ ନଉନାହାନ୍ତି।
2: ନା ନା, ଆପଣ ଯୋଉଟା କହୁଛନ୍ତି ଠିକ କହୁଛନ୍ତି, କିନ୍ତୁ ବେସିକାଲି ଆଜିକା ସମୟରେ କଥା ଏଇଟା ହେଲା ଯେ ଯେହେତୁ ଛୁଆମାନେ ମାନେ ବାପା ମା କହୁଛନ୍ତି ପଢ, ତାପରେ ଦ୍ୱିତୀୟ କଥା ହେଲା ଛୁଆମାନେ ଯେହେତୁ ଆଜିକାଲି ମୋବାଇଲ ପ୍ରତି ଟିକେ ଆଡିକ୍ଟ ହେଇଗଲାଣି, ତେଣୁ ଛୁଆ କହୁଛନ୍ତି ଆମେ ବାହାରକୁ କାହିଁକି ଯିବୁ, ମୋବାଇଲରେ ବସି ଗେମ୍ ଖେଳିବୁ କିମ୍ବା କାର୍ଟୁନ ଦେଖିବୁ କିଛି। କିନ୍ତୁ ଯଦି ଗୋଟେ ଛୁଆଟେ ଓନ୍ଲି ପଢୁଛି ଭଲ କଥା ପଢୁଛି, କିନ୍ତୁ ଅତ୍ୟଧିକ ପଢିବାଟା ବି ତା ମାଇଣ୍ଡ ଉପରେ ପ୍ରେସର ପଡେ, ମାନେ ଆମେ ଯଦି ଗୋଟେ କାମ କଣ୍ଟିନ୍ୟୁସ କଲି ଚାଲିଥିବା ଆମ ମାଇଣ୍ଡ କ'ଣ ସେଗୁଡାକୁ ଗ୍ରହଣ କରିବ କି? ନିହାତି ଆମେ ତ ମଣିଷ ନା, ମେସିନ ନୁହଁ, ତେଣୁ କିଛି ସମୟ ଗ୍ୟାପ ଦେଇକି ଯଦି ଆମେ କରୁଛେ କାମ।

0: କାମଟା ସେତେବେଳେ ଆଉ ଗୋଟେ କାମଟାକୁ ଆମେ ପ୍ରପର ସ୍ପିଡରେ କରିପାରିବା। ତାର ଦ୍ୱିତୀୟ କଥା ହେଲା ଦେଖନ୍ତୁ, ଖାଲି ଯେ ପଢିଦେଲେ ହବନି, ତା ସହିତ ମୁଣ୍ଡକୁ ଟିକେ ରିଲାକ୍ସ ଦେବା ପାଇଁ ଆମେ ଖେଳିବା କିମ୍ବା ଗୀତ ଗାଇଲେ କିମ୍ବା ନାଚିଲେ କୋଣ ଗୋଟେ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା ବା ନିଜକୁ ପଢା ବହୁତ ଦୂରରେ ବା ରଖିକି ଟିକେ ଏନଗେଜ କରେ, ସେଇଟା କଣ ହେଲା ନା ମାଇଣ୍ଡ କୁ ଟିକେ ସମୟ ବି ମିଳେ ରେଷ୍ଟ ନେବା ପାଇଁ। ଆଉ ତାପରେ ପୁଣି ଆମ ଯୋଉ କହନ୍ତି ଆମେ ଏମିତି ଭୋକ ହେଲେ ଆମେ ଟିକେ ହଁ ଖାଇଦେବା, ଖାଇଲା ପରେ ଆମକୁ ଟିକେ ରିଲାକ୍ସ ଲାଗୁଛି, ତାପରେ ମାନେ ଆମ ଭୋକଟା ମରିଗଲା, ତାପରେ ଆମେ କାମ କରିବା ପାଇଁ ଲାଗିବା। ସେମିତି ପାଠଟା ବି ସେଇଭଳିଆ ଜିନିଷ, ଯେମିତି ଆମେ କଣ୍ଟିନ୍ୟୁ ଯଦି ପଢିବା ତାହେଲେ ପଢି ହିଁ ଚାଲିଥିବା, କି ବହି ଥକିବା ହିଁ। ତେଣୁ ସେତେବେଳେ ଜ୍ଞାତ ଦରକାର, ଯୋଉଟାକୁ ମୁଁ ମୋ ହିସାବରେ ଖେଳରେ ୟୁଟିଲାଇଜ କରିଥିଲି। ଆଜିକା ସମୟରେ ସେଟା ବାପା ମା ମାନେ ବୁଝିକି ପିଲାଙ୍କର ବୌଦ୍ଧିକ ବିକାଶ କେମିତି ହବ, ଶାରୀରିକ ବିକାଶ କେମିତି ହବ, ସେଇଟା ବୁଝିକି ସେମାନେ ଯଦି କରିବେ ମାନେ ପିଲାଙ୍କୁ ମୋବାଇଲ ଗେମ୍ରୁ ବାହାର କରିକି ପାଖ ପାର୍କରେ କିମ୍ବା ପଡିଆରେ କୌଣସି ବିଧିବଦ୍ଧ ଶିକ୍ଷା ସେମାନେ ନେବେ, ନର୍ମାଲ ଦୌଡ଼ାଦୌଡ଼ି କରିକି ଶାରୀରିକ ଏକ୍ସରସାଇଜ ଯୋଉଟା ସେଟା ତ କରିବେ ନିହାତି ଜରୁରୀ। କାରଣ ଛୁଆମାନେ ଆଜିକାଲି ଯୋଉଭଳିଆ ଜଙ୍କ ଫୁଡ୍ ଖାଉଛନ୍ତି, ବିଭିନ୍ନ ରୋଗ ବୈରାଗ ହଉଛି, ତେଣୁ ଶାରୀରିକ ବ୍ୟାୟାମଟା ତ ନିହାତି ଜରୁରୀ, ଯୋଉଟା କି ମଣିଷକୁ ସୁସ୍ଥ ରଖିବ। ସୁସ୍ଥ ରହିଲେ ତ ମଣିଷ ଯାଇକି କିଛି କାମ କରିବ।
1: ଆଜ୍ଞା, ତେବେ ମ୍ୟାମ୍ ଏଇ ଯୋଉ ହକି ଖେଳରେ ଆବଶ୍ୟକ ଉପକରଣ ସବୁ କ'ଣ କ'ଣ ରହିଛି, ଆଉ ହକି ଖେଳ ପାଇଁ କେତେ ଜଣଙ୍କର ଆବଶ୍ୟକତା ରହିଛି ସେ ବିଷୟରେ କହିବେ?
0: ଆଜ୍ଞା ଆଜ୍ଞା, ହକି ଖେଳରେ ସାଧାରଣତଃ ଆମେ ଗୋଟେ ଟିମ୍ରେ 11 ଜଣ ଲେଖା ଖେଳୁ, ତା ବାଦ ମଧ୍ୟ ଆମର କିଛି ଏକ୍ସଟ୍ରା ପ୍ଲେୟାର ମଧ୍ୟ ଥାଆନ୍ତି। ଆଉ ହକି ଖେଳ ପାଇଁ ବିଶେଷ ଭାବରେ ଆମର ଯୋଉ ବ୍ୟବହାର କରାଯାଏ ହକି ଷ୍ଟିକ୍ ଥାଏ, ବଲ୍ ଥାଏ, ଆଉ ତା ପାଇଁ ଆମେ ଯୋଉ ପ୍ରୋଟେକ୍ସନ ପାଇଁ ନେଟ୍ରେ ଯାଇଥାନ୍ତି, ସେ ହେଲମେଟ୍ ପିନ୍ଧନ୍ତି, ଆଉ ତାଙ୍କର ସୁରକ୍ଷିତ ସାମଗ୍ରୀ ଗୁଡିକ ହିଁ ପିନ୍ଧିଥାନ୍ତି। ଆଉ ଯୋଉମାନେ ଆମେ ଫିଲ୍ଡରେ ଥାଉ ସେମାନେ ସାଧାରଣତଃ ଆମେ ଯୋଉ ସୁଜ୍ ଗୁଡା ପିନ୍ଧୁ ସେଟା ନର୍ମାଲ ସୁଜ୍ ନୁହେଁ, ସୁଜ୍ ତଳେ ଯେହେତୁ ଆମେ ଯୋଉ ଆମ ଫିଲ୍ଡଟା ଟିକେ ଅଲଗା ପ୍ରକାର ସାଧାରଣ ଘାସ ଫିଲ୍ଡ ନୁହେଁ, ସେଗୁଡା ଟିକେ ଖେଳ ଉପଯୋଗୀ କରିକି ସେଇ ହିସାବରେ ତିଆରି ହେଇଥାଏ, ତେଣୁ ସେଥିରେ ଚାଲିବା ପାଇଁ ନର୍ମାଲ ସୁଜ୍ ରେ ଚାଲିବାଟା ସହଜ ହୁଏନି, ତେଣୁ ଆମେ ଗୋଟେ ସ୍ପେଶାଲ ଧରଣର ସୁଜ୍ ପିନ୍ଧିଥାଉ ଯୋଉଟା କି ଗୋଡଟା ଆମର ମାନେ ଖସିବନି ବା ପ୍ରପରଲି ଦୌଡ଼ାଦୌଡ଼ି କରିପାରିବୁ ବା ଖେଳିପାରିବୁ ବୋଲି।
1: ଆଚ୍ଛା, ବହୁତ ବଢିଆ କଥା। ତେବେ ଆପଣ କୋଉ କୋଉ ଜାଗାକୁ ସବୁ ଯାଇଛନ୍ତି ଖେଳିବା ପାଇଁ?
0: ହଁ, ଯେହେତୁ ସ୍କୁଲ ସ୍ତରରୁ ମୁଁ ଖେଳିବା ଆରମ୍ଭ କରିଥିଲି, କିନ୍ତୁ ଖେଳିଲା ବେଳକୁ ମାନେ ପ୍ରପର ଟିମ୍ରେ ଯାଇକି ମାନେ ମୋ ନିଜ ଖେଳଟାକୁ ମୋତେ ଇମ୍ପ୍ରୁଭ କରିବା ପାଇଁ ସମୟ ଲାଗିଲା, କାରଣ ମୁଁ ତ ଶିଖିନଥିଲି, ଓନ୍ଲି ଆଗ୍ରହରେ ହିଁ ଯାଇଥିଲି କି ଏମିତି କୌଣସି ଟିମ୍ରେ ଖେଳିବି, ଏମିତି ବି କୌଣସି ମାନେ ଆଶା ନେଇକି ଯାଇନଥିଲି। ତେଣୁ ଧୀରେ ଧୀରେ ମୋତେ ସେ ଟିମ୍ରେ ଖେଳିବା ପାଇଁ ବି ମାନେ ନିଜେ ନିଜକୁ ପ୍ରିପେୟାର କରିବା ପାଇଁ ଲାଗିଲା ବର୍ଷେ। ଆମେ ଏମିତି ଓଡ଼ିଶା ଆମ ସେ ପାଖଆଖ ଏରିଆରେ ପ୍ରଥମେ ଖେଳିବା ଷ୍ଟାର୍ଟ କରିଥିଲୁ, ତାପରେ ଆମ ମାନେ ଷ୍ଟେଟ ଲେବୁଲରେ ଖେଳିବା ପାଇଁ ଯାଇଥିଲୁ। ଯେହେତୁ ନୂଆ ଟିମ୍ ଆମର ହେଇଥିଲା ଏତେ ଭଲ ପ୍ରଦର୍ଶନ ଆମେ କରିନଥିଲୁ, କିନ୍ତୁ ଧୀରେ ଧୀରେ ଖେଳ ସହିତ ସମସ୍ତେ ମାନେ ଧୀରେ ଧୀରେ ଆକ୍ୱାଣ୍ଟେଡ ହେବା ସହିତ ଖେଳିବା ଦ୍ୱାରା ଆମର ଯୋଉ ଏକ୍ସପିରିଏନ୍ସ ବଢିଲା, କୋଉଠି କଣ ଭୁଲ ହେଲା, କୋଉ ମ୍ୟାଚ୍ରେ ଆମେ କାହିଁକି ହାରିଲୁ, ସେଗୁଡାକର ଭଲ କରି ଆକଳନ କଲା ପରେ ହିଁ ଆମେ ଜାଣିପାରିଲୁ। ଗୋଟେ ମାନେ ସାଧାରଣତଃ ଗୋଟେ ମ୍ୟାଚ୍ ସରିଲା ପରେ ଆମେ ମାନେ ବସିକି ଡିସ୍କସନ୍ କରୁଥିଲୁ ଆମ କୋଚ୍ଙ୍କ ସହିତ ଯେ ଆମର କୋଉଠି ତ୍ରୁଟି ରହିଗଲା, ଆମେ କାହିଁ କୋଉଠି କଣ ଅଭାବ ରହିଲା, ସେଟାକୁ ଡିସ୍କସନ୍ କଲା ପରେ ଆମେ ନେକ୍ସଟ ମ୍ୟାଚ୍ରେ ସେଗୁଡାକୁ କେମିତି ନିଜ ଭୁଲକୁ କେମିତି ସୁଧାରିକି ଆଗକୁ ବଢିବୁ ସେମିତି ଦେଖିକି ଆମେ ଯାଉଥିଲୁ। ଆଉ ପ୍ରାୟ ମ୍ୟାଚ୍ ଗୁଡିକ ପ୍ରତି ମ୍ୟାଚ୍ରୁ ହିଁ କିଛି ଶିଖିବାକୁ ମିଳେ, ଯେ ଆପଣ ବିଜୟ ହୁଅନ୍ତୁ ବା ପରାଜୟ ହୁଅନ୍ତୁ, ପ୍ରତି ମ୍ୟାଚ୍ରେ ଆପଣଙ୍କୁ କିଛି ନା କିଛି ଶିଖିବାକୁ ମିଳିବ, ଆଉ ପ୍ରତି ପ୍ଲେୟାରଙ୍କ ପାଖରେ କିଛି ନା କିଛି ବହୁତ ଭଲ ଗୁଣ ଥିବ ଯୋଉଟାକି ଜଣେ ଖେଳାଳି ଜାଣିପାରେ ଯେ ନାଇଁ ମତେ ଏଇ ଲୋକ ପାଖରୁ ଏଇଟା ଶିଖିବାର ଅଛି। କାରଣ ଜୀବନଟା ତ ଗୋଟେ ଲାଇଫ ଲଙ୍ଗ ଶିଖିବା ପ୍ରୋସେସ, ଆପଣ ଜୀବନ ସାରା ଶିଖୁ ହିଁ ଥିବେ, ତେଣୁ ଏଇ ଖେଳ ପଡିଆରେ ଆମକୁ ଟିକେ ବେଶୀ ଶିଖିବାକୁ ମିଳିଯାଏ ଖେଳ ବାବଦରେ, ଯୋଉଟା ଆମେ ଡେଲି ପ୍ରାକ୍ଟିସ ବେଳେ ନ ଶିଖି ପାରିଥାଉ ବା ଆମ କୋଚ୍ ନ ଶିଖେଇ ପାରିଥାନ୍ତି, ଆମେ ଖେଳିଲା ସମୟରେ ଖେଳାଳି ମାନଙ୍କ ପାଖରୁ ବି ଦେଖିକି ଗୁଡେ ଜିନିଷ ଶିଖିପାରିଥାଉ।
1: ତେବେ ମ୍ୟାଡାମ ଏଠି ଆପଣ କୁହନ୍ତୁ, ଆପଣଙ୍କ ପ୍ରଥମ ପ୍ରତିଯୋଗିତାର ଅନୁଭବ ମାନେ କେମିତି ଥିଲା?
0: ପ୍ରଥମ ପ୍ରତିଯୋଗିତାର ଅନୁଭବ ତ ଅବିସ୍ମରଣୀୟ, କାହିଁକି ନା ଜୀବନରେ ମଣିଷର ପ୍ରଥମ ଜିନିଷଟାକୁ ମଣିଷ କେବେ ଭୁଲେନି, ଯେମିତି ଆପଣ ପ୍ରଥମେ ଯେବେ ସ୍କୁଲ ଯାଇଥିବେ ସେଟା ତ କେବେ ଭୁଲି ନଥିବେ, ସେଇଭଳିଆ ଯେମିତି ଯେତେବେଳେ ମୁଁ ମାନେ ଭାବି ନଥିଲି କି ମୁଁ କୌଣସି ଟିମ୍ରେ ସିଲେକ୍ସନ୍ ହେବି ଆଉ ମୁଁ ଯାଇକି ଖେଳିବି ବୋଲି, ସେଟା ଗୋଟେ ଅବିସ୍ମରଣୀୟ, ଯେତେବେଳେ ଗଲି ମୁଁ ପ୍ରଥମେ ଖେଳିବା ପାଇଁ, ମୁଁ ଯେମିତି ମାନେ ଯେହେତୁ ଏତେ ଭଲ ନଥିଲି ଖେଳିବାରେ ମାନେ ଶିଖିଥିଲି, ଶିଖିବା ପ୍ରୋସେସ ମୋର ଚାଲିଥିଲା, ଏବେ ବି ଚାଲିଛି, କିନ୍ତୁ ସେତେବେଳେ ନଥିଲି, ମତେ ହଠାତ୍ ଜଣେ ଇଞ୍ଜୁର ହେଲା ପରେ ମତେ ଚାନ୍ସ ମିଳିଲା। ହଁ, ମୁଁ ଠିକ ଠାକ୍ ପ୍ରଦର୍ଶନ କରିଥିଲି, ଆମ ଟିମ୍ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆମେ ମାନେ ଜିତି ନଥିଲୁ, କିନ୍ତୁ ସେ ମ୍ୟାଚ୍ଟା ନ ଜିତିଲେ ମଧ୍ୟ ଆମେ ଯୋଉ କହନ୍ତି ଗୋଟେ ଏକ୍ସପିରିଏନ୍ସ ହେଲା, ମାନେ ଏତେ ଦର୍ଶକଙ୍କ ଆଗରେ ଗୋଟେ ଅପୋଜିଟ୍ ଷ୍ଟ୍ରଙ୍ଗ ଟିମ୍ ସହିତ ଖେଳିବା, ପଡିଆ ଭିତରକୁ ଯିବା, ଆଉ ମୋଠୁ ବହୁତ ଦକ୍ଷ ଖେଳାଳି ମାନଙ୍କ ସହିତ ଖେଳିବା, ମୋର ଗୋଟେ ବହୁତ ଭଲ ମାନେ ଅନୁଭବ ଥିଲା।
1: ବହୁତ ବଢିଆ କଥାଟି ଆପଣ କହିଲେ। ମ୍ୟାଡାମ ମୋର ଆଉ ଗୋଟିଏ ଏଇଠି ଆପଣଙ୍କ ପାଇଁ ପ୍ରଶ୍ନଟିଏ ରହିଛି, ମହିଳା ଖେଳାଳି ମାନେ କେଉଁ ସମସ୍ୟାର ସବୁ ସମ୍ମୁଖୀନ ହୁଅନ୍ତି ଏଇ ହକି ଖେଳରେ?
0: ଏଇଟା ଗୋଟେ ଭଲ କ୍ୱେଶ୍ଚିନ୍ ଆପଣ ପଚାରିଲେ, ସାଧାରଣତଃ ଆମର ଗୋଟେ ଚିରାଚରିତ ସମାଜରେ ଗୋଟେ ରହିଯାଇଛି ଚିନ୍ତାଧାରା ଯେ ମହିଳାମାନଙ୍କୁ ନେଇ, ଆପଣ ସେ ଖେଳ କ୍ଷେତ୍ର ବୋଲି ନାହିଁ, ଯେକୌଣସି କ୍ଷେତ୍ରକୁ ଯାଆନ୍ତୁ, ମହିଳାମାନଙ୍କ ପାଇଁ ଟିକେ ଲୋକଙ୍କର ମନୋଭାବ ଏତେ ପର୍ଯ୍ୟନ୍ତ ମାନେ ଉତ୍ପନ୍ନ ହେଇପାରି ନାହାନ୍ତି କହିବାକୁ ଗଲେ ଚଳେ। ବହୁତ କଥା ଶୁଣନ୍ତି, ମାନେ ଟିକେ ସମାଜ କଥା ଆପଣ ବି ଜଣେ ଝିଅ, ଆପଣ ବି କିଛି ମାତ୍ରାରେ ଫେସ୍ କରୁଥିବେ, ଜାଣିଥିବେ। ଯେମିତି ବାହାରିଲା ବେଳେ କୁହନ୍ତି ହଁ ଖେଳୁଛି, ଏମିତି ଘର ଲୋକ ତ, ମୁଁ ଆପଣଙ୍କୁ ଯେମିତି ଆଗରୁ କହିଲି ଯେ ଘର ଲୋକ ସମସ୍ତେ ବହୁତ ସପୋର୍ଟିଭ ଥିଲେ, କିନ୍ତୁ ବାହାରେ ସବୁ ଲୋକଙ୍କର ତ ମାନେ ସମାନ ପ୍ରକାର ମନୋଭାବ ନୁହେଁ, ତେଣୁ କିଛି କିଛି ଶୁଣିବାକୁ ପଡୁଥିଲା, କିନ୍ତୁ ଘର ଲୋକଙ୍କର ଯେହେତୁ ବହୁତ ସପୋର୍ଟ ଥିଲା, ତେଣୁ ସେଥିପାଇଁ କିଛି ମାନେ ମୋତେ ଅସୁବିଧା ହେଇନଥିଲା। ପରେ ନ୍ୟାସନାଲ ସ୍ତରରେ ବି ଆମର ଟିମ୍ ଅଛି, ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି। ତାପରେ ଯେହେତୁ ଆମ ଓଡ଼ିଶାରୁ ହିଁ ମାନେ ଦିଲୀପ ତିର୍କି, ଲାଜାରସ ବାର୍ଲା ଏମାନେ ସବୁ ରିପ୍ରେଜେଣ୍ଟ କରୁଥିଲେ, ଆଉ ଝିଅମାନେ ବି ଆମର ସେଇ ରାଉରକେଲାରୁ ଯୋଉମାନେ ନ୍ୟାସନାଲ ହକି ଟିମ୍ରେ ଯାଇକି ଅଛନ୍ତି, ତେଣୁ ସେଇଟା ବିଶେଷ କିଛି ବାଧା ଦେଇନି। ଯେହେତୁ ଘର ଲୋକଙ୍କର ସପୋର୍ଟ ଥିଲା, ତେଣୁ ଏଗୁଡାକୁ ମୁଁ କେବେ ମୁଣ୍ଡରେ ପଡ଼ିନି। କାରଣ ଆପଣ ଯେତେବେଳେ ବାହାରକୁ ବାହାରିବେ ବା କୌଣସି ଗୋଟେ ଭଲ କାମ କରିବାକୁ ଯିବେ, ପଛରୁ ଅନେକ ଲୋକ ଭିଡ଼ିବେ, ସେମାନଙ୍କୁ ଯଦି ଆପଣ ଗୁରୁତ୍ୱ ଦେବେ ତାହେଲେ ଜୀବନରେ କିଛି କରିପାରିବେନି। ବରଂ ଆପଣ ନିଜ କାମରେ ଫୋକସ୍ ରୁହନ୍ତୁ, ଯିଏ କହିବା ଯାହା କହିବା କଥା କହୁଥାନ୍ତୁ, ସମୟ ସହିତ ସେମାନଙ୍କର କହିବାଟା ଆପଣଙ୍କ କାମ ଦ୍ୱାରା କରିକି ଦେଖାନ୍ତୁ, ଯେମିତି ସେମାନଙ୍କ କହିବାଟା ବଦଳିଯିବ।
1: ଆଜ୍ଞା, ବହୁତ ବଢ଼ିଆ କଥା ଏଠି ଆପଣ କହିଲେ। ତେବେ ମ୍ୟାଡମ୍, ଏଠି ଆପଣ କୁହନ୍ତୁ, ମ୍ୟାଚ୍ ପୂର୍ବରୁ ଆପଣ କିପରି ନିଜକୁ ପ୍ରସ୍ତୁତ କରନ୍ତି?
0: ଏଇଟା ଗୋଟେ ଭଲ କ୍ୱେଶ୍ଚନ ପଚାରିଲେ। ମ୍ୟାଚ୍ ପୂର୍ବରୁ ସାଧାରଣତଃ ଟିକେ ମନରେ ଡାଉଟ୍ ଥାଏ, କେମିତି କଣ ଖେଳିବୁ, ଅପୋଜିଟ୍ ଟିମ୍ କେମିତି କଣ ଥିବ, ଆମେ ଠିକସେ ଖେଳିପାରିବୁ କି ନାହିଁ, ହାରିଯିବୁ କି, ଆମ ଟିମ୍ର ଗୋଟେ ରେପୁଟେସନ୍ ଅଛି, ଏମିତି ଥାଏ। ଖେଳ ପଡ଼ିଆକୁ ଯାଉ ସେତେବେଳେ ଘରର ଚିନ୍ତା, ନିଜ ପଢା, ନିଜ କ୍ୟାରିୟର, ବ୍ୟକ୍ତିଗତ ଜୀବନ ଯେତେ ସବୁ ଚିନ୍ତା ଅଛି ବା ଯାହା ବି ଅସୁବିଧା ଅଛି, ସେଗୁଡ଼ାକୁ ସବୁ ଛାଡି ଦେଇକି କେବଳ ଖେଳା ଉପରେ ଫୋକସ୍ କରିବାକୁ ପଡେ। ତା ସହିତ ଆମ ଟିମ୍ରେ ଯୋଉ ଅଛନ୍ତି ମେମ୍ବର ମାନେ, ଜଣେ ଆଉ ଜଣଙ୍କୁ କୋପରେଟ୍ କରିବା, ଚିନ୍ତା ମନକୁ ଯେତେ କାମ ରଖିବେ, ଧୀର ରଖିବେ, ସେତେ ଖେଳ ପ୍ରତି ଆମର ଫୋକସ୍ ହେଇପାରିବ, ଆଉ ଖେଳଟା ସେତିକି ଭଲ ବି ହବ।
1: ଆଚ୍ଛା, ତେବେ ଜଣେ ଭଲ ଟିମ୍ର ମୂଳ ଶକ୍ତି ସବୁ କ'ଣ ରହିଛି?
0: ମୂଳ ଶକ୍ତି ରହିଲା, ପ୍ରଥମ କଥା ହେଲା କୋଚ୍ ଯାହା କହୁଛନ୍ତି ସେଇଟା ଟିକେ ଶୁଣନ୍ତୁ। କୋଚ୍ ଯଦି ଭଲ ଅଛନ୍ତି, ଖେଳାଳି ସାଙ୍ଗରେ ଯୋଉମାନେ ଖେଳୁଛନ୍ତି ସେମାନେ ଯଦି ଭଲ ଅଛନ୍ତି, କୋପରେଟ୍ କରୁଛନ୍ତି, ପରସ୍ପର ପ୍ରତି ଗୋଟେ ମାନେ ଆପଣ ଯୋଉଟା ଆମେ ଫିଲ୍ଡକୁ ଯିବା ଆଗରୁ ଆମେ ଡିସାଇଡ୍ କରୁଛେ ଆମ ଷ୍ଟ୍ରାଟେଜି ଏମିତି ଥିବ, କିନ୍ତୁ ଏଣ୍ଡ ମୋମେଣ୍ଟରେ ବେଳେବେଳେ ମଧ୍ୟ ଷ୍ଟ୍ରାଟେଜି ବଦଳ ଦେବାକୁ ପଡେ। ହଠାତ୍ କି ସେଇପାଇଁ ଖେଳାଳି ମାନଙ୍କର ପରସ୍ପର ସହିତ ଟିକେ କୋଅର୍ଡିନେସନ୍ ଭଲ ରହିବା ଦରକାର, ଜଣେ ଆଉ ଜଣଙ୍କୁ ବୁଝିପାରୁଥିବା ଦରକାର, ଟିମ୍ର କ୍ୟାପ୍ଟେନ୍ ସମସ୍ତଙ୍କ ସହିତ ବହୁତ ଭଲସେ ମିଳିମିଶି ପାରୁଥିବା ଦରକାର।
1: ତେବେ ହକି ଆପଣଙ୍କୁ ମାନେ କ'ଣ ଶିଖେଇଛି? ଏଠି କ'ଣ କହିବାକୁ ଚାହିଁବେ?
0: ହକି ମତେ ଗୋଟେ ଜିନିଷ ଶିଖେଇଛି କି ଫିଟ୍ ରହିବା ଶିଖେଇଛି, ରେଗୁଲାର ବ୍ୟାୟାମ କରିବା ଶିଖେଇଛି, ଆଉ ଜୀବନରେ ଯୋଉ ଶୃଙ୍ଖଳା ରକ୍ଷା କରିବା ଶିଖିଛି। କାରଣ ହକିରେ ଯୋଉ ଆମେ ଯୋଉ ଏକ୍ସରସାଇଜ କରୁ, ଯୋଉଟା କି ଦୈନନ୍ଦିନ ଜୀବନରେ ସେଟା ରହିଯାଏ କି ହଁ ମତେ ସକାଳୁ ଉଠିବାର ଅଛି, ମତେ ହେଲଦି ଫୁଡ୍ ଖାଇବାର ଅଛି, ଲାଇଫଟା ଗୋଟେ ମାନେ ଆପଣ କଣ କହନ୍ତୁ ଗୋଟେ ଚିରାଚରିତ ଢାଞ୍ଚାରେ ପୁରା ସେଟେଲ ହେଇଯାଏ ଯେ ନା ମତେ ଏଇଟା କରିବାର ଅଛି, ଏଇଟା କରିବାର ନାହିଁ। ଯଦି ଆପଣଙ୍କ ଜୀବନ ଶୃଙ୍ଖଳିତ, ଯଦି ଆପଣ ସୁସ୍ଥ, ତାହେଲେ ଆପଣଙ୍କ ଜୀବନରେ କରୁଥିବା ଯେକୌଣସି କାମ ମଧ୍ୟ ପ୍ରପରଲି ହବ। ତେଣୁ ହକିଠୁ ଆଉ ବୋଧେ କେହି ଆଉ ଭଲ ଭାବରେ ମତେ ଏଇ ଜୀବନର ଏଇ ମନ୍ତ୍ରଟା ଶିଖେଇ ପାରିନଥିବେ।
1: ଓଡ଼ିଶାରେ ହକିର ଭବିଷ୍ୟତ କିପରି ଅଛି ବୋଲି ଆପଣ ଭାବୁଛନ୍ତି ଏଠି?
0: ଓଡ଼ିଶାରେ ହକିର ଭବିଷ୍ୟତ ତ ବହୁତ ଭଲ, କାରଣ ଆଗ ଭଳିଆ ତ ମାନେ ଲୋକଙ୍କର ଚିନ୍ତାଧାରା ତ ବି ବଦଳିଲାଣି। ତା ବାଦ ଏବେ ଦେଖିଥିବେ ଏବେ ଜଷ୍ଟ ଆମ ଓଡ଼ିଶାରେ ବିଶ୍ୱ ହକିର ଏତେ ବଡ ଆୟୋଜନ କରାଗଲା, ତାପରେ ହକି ଫିଲ୍ଡର ସୁବିଧା ବି ଅଛି ଆମ ଓଡ଼ିଶାରେ, ପିଲାମାନେ ମଧ୍ୟ ସେଇଭଳିଆ ଖେଳୁଛନ୍ତି। ଆଉ ଆଗରୁ ଯେମିତି କହିଲି ଯେ ନ୍ୟାସନାଲ ଲେବୁଲରେ ଆମ ଓଡ଼ିଶାର ହିଁ ପିଲା ଥିଲେ, ଦିଲୀପ ତିର୍କି ସାର୍ ଥିଲେ, ଲାଜାରସ ବାର୍ଲା ସାର୍ ଥିଲେ, ଏମାନେ ସମସ୍ତେ ବଡ ବଡ ଯେତିକି ହକିର ଖେଳାଳି ମାନେ ସମସ୍ତେ ଆମ ଓଡ଼ିଶାରୁ ଯାଇଛନ୍ତି, ଆଉ ଯୋଉ ଯିଏକି କ୍ୟାପ୍ଟେନ୍ ବି ଥିଲେ ଦିଲୀପ ତିର୍କି ସାର୍, ତେଣୁ ହକିର ଯୋଉ ଭବିଷ୍ୟତ ତ ନିହାତି ଉଜ୍ଜଳ। ଆଉ ଦେଖିବାକୁ ଗଲେ ହକି ବି ଆମର ଦେଶର ଜାତୀୟ ଖେଳ, ତାକୁ ଯୋଉ ପ୍ରୋତ୍ସାହନ ଦିଆଗଲା ଏବେ, ଆଉ ବିଶ୍ୱ ହକିର ଅର୍ଗାନାଇଜ କଲା, ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜ ଆମ ଓଡ଼ିଶାରେ କରାଗଲା, ସେଇଟା ହୁଏତ ଯେତିକି ପିଲା ଭାଗ ମାନେ ହକିରେ ପାର୍ଟିସିପେଟ କରିବା ପାଇଁ ଚାହୁଁଥିଲେ ବା ଶିଖିବା ପାଇଁ ଖେଳ ଚାହୁଁଥିଲେ ବା କୁନ୍ଥଉଥିଲେ, ସେମାନେ ତା ଉପରଠୁ ତ ନିହାତି ସିଓର ହେଲେ ନାହିଁ, ଯେହେତୁ ଏତେ ବଡ ଟୁର୍ଣ୍ଣାମେଣ୍ଟ ର ଅର୍ଗାନାଇଜେସନ ଆମ ଓଡ଼ିଶାରେ ହେଇଛି, ତେଣୁ ଆଗକୁ ନିହାତି ହକିର ଭବିଷ୍ୟତ ଉଜ୍ଜଳ, ଆଉ ସେମାନେ ସେଥିରେ ମାନେ ମନ ଦେଇକି ଖେଳିବା ମାନେ ଚାହିଁବେ, ଯେ ଶିଖିବା ପାଇଁ ଚାହିଁବେ, ହକି ପ୍ରତି ପିଲା ବେଶୀ ଆଗ୍ରହ ହେବେ, ଯେମିତି କ୍ରିକେଟ ଖେଳିବା ପାଇଁ ସମସ୍ତେ ଆଗ୍ରହ ହଉଛନ୍ତି।
1: ତେବେ ଆମର ଏହି କାର୍ଯ୍ୟକ୍ରମର ଶେଷରେ ରେଡିଓ ଶ୍ରୋତାମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତା ମାନଙ୍କୁ ଏହି ବାର୍ତ୍ତା ଦେବି ଯେ ଯେମିତି ଆପଣ ମାନେ ଅଲଗା ମାନେ ଖେଳ ଗୁଡିକୁ ଭଲ ପାଉଛନ୍ତି, ସେମିତି ହକି ଖେଳକୁ ମଧ୍ୟ ଭଲ

0: ପାଆନ୍ତୁ, ହକି ଖେଳକୁ ମଧ୍ୟ ଦେଖନ୍ତୁ। ଦ୍ୱିତୀୟ କଥା ହେଲା, ଯେହେତୁ ଆମର ଏଟା ଜାତୀୟ ଖେଳ, ଆମର ମଧ୍ୟ ଯେମିତି ପ୍ରତି ଗଳିରେ ପିଲାମାନେ ବ୍ୟାଟ ବଲ୍ ଧରିକି ଖେଳୁଥିବାର ଆମେ ମାନେ ଦେଖୁ, ସେମିତି ଯୋଉ ଯଦି ଆପଣ ଆପଣଙ୍କ ଛୁଆକୁ ହକି ଖେଳଟି ଶିଖେଇ ପାରୁଛନ୍ତି ସେଟା ଭଲ କଥା, କିନ୍ତୁ ହକି ଖେଳ ଯଦି ନ ଶିଖେଇ ପାରୁଛନ୍ତି ମାନେ ଆପଣ ଛୁଆକୁ କେମିତି ଫିଟ୍ ରଖିପାରିବେ ସେ ବାବଦରେ ଯଦି ଶିଖେଇ ପାରିବେ ଆହୁରି ଭଲ କଥା।
1: ମ୍ୟାଡ଼ାମ, ଆପଣ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଏହି ବିଷୟବସ୍ତୁକୁ ନେଇ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲାର ଖେଳ ଜଗତ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ହଁ ଶ୍ରୋତା ବନ୍ଧୁ, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭିନ୍ନ ପ୍ରକାରର କ୍ରୀଡ଼ାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ରକ୍ଷା ନିମିତ୍ତ ବ୍ୟାୟାମ କରିବା ଉଚିତ। ହକି ଖେଳିବା ଦ୍ୱାରା ବ୍ୟାୟାମ ହୋଇଥାଏ, ଖେଳ ସହଯୋଗ ମନୋଭାବ ସୃଷ୍ଟି କରିଥାଏ, ଖେଳାଳି ମନରେ ଆତ୍ମବିଶ୍ୱାସ ଜନ୍ମେ ଏବଂ ତା'ର ଶୃଙ୍ଖଳା ଜ୍ଞାନ ଲାଭ ହୋଇଥାଏ। ଭିନ୍ନ ଭିନ୍ନ ପରିସ୍ଥିତିରେ ନିଜକୁ କିପରି ଖାପ ଖୁଆଇ ଚଳିବାକୁ ହେବ ତାହା ସେ ଶିକ୍ଷା କରିଥାଏ।

0: ତେବେ ଶ୍ରୋତା ବନ୍ଧୁ,
1: ଏହି ସୁନ୍ଦର ଗୀତଟି ଶୁଣିଲା ପରେ ବର୍ତ୍ତମାନ ଆସନ୍ତୁ ଆମର କାର୍ଯ୍ୟକ୍ରମରେ ଜାଣିନେବା ଏହି ନୂତନ GST ପରିବର୍ତ୍ତନ ବିଷୟରେ କିଛିଟା ବିଶେଷ ସୂଚନା।
0: ତେବେ ଶ୍ରୋତା ବନ୍ଧୁ,
1: ଯେମିତି ପୂର୍ବରୁ ଛେନା ବା ପନିର ଇଣ୍ଡିଆନ୍ ବ୍ରେଡ୍ସ ଉପରେ 5% GST ଲାଗୁଥିଲା, ବର୍ତ୍ତମାନ ଏହା ଉପରେ କୌଣସି ଟ୍ୟାକ୍ସ ନାହିଁ। ବିଭିନ୍ନ ପ୍ରକାରର ନମକିନ୍ସ, ଭୁଜିଆ, ସସ୍, ପାସ୍ତା, ନୁଡଲ୍ସ, ଚକୋଲେଟ୍ସ, କଫି, କର୍ଣ୍ଣଫ୍ଲେକ୍ସ, ବଟର, ଘିଅ ଉପରେ 12% / 18% GST ଲାଗୁଥିଲା, ତାହା ବର୍ତ୍ତମାନ 5% ଲାଗିବ। ବିଭିନ୍ନ ପ୍ରକାରର AC, 32-inch TV, ଡିସ୍ୱାସିଂ ମେସିନ୍, ସ୍ମଲ୍ କାର୍ସ, ମୋଟରସାଇକେଲ ଉପରେ 28% GST ଲାଗୁଥିଲା, ବର୍ତ୍ତମାନ ତାହା 18% ଲାଗିବ। ପୂର୍ବରୁ ମାର୍ବଲ, ହସ୍ତଶିଳ୍ପ, ଲେଦର ଗୁଡ୍ସ ଉପରେ 12% GST ଲାଗୁଥିଲା, ତାହା ବର୍ତ୍ତମାନ 5% ଲାଗିବ। କ୍ୟାନ୍ସର ମେଡିସିନ୍ ଉପରେ ପୂର୍ବରୁ 12% GST ଲାଗୁଥିଲା, ବର୍ତ୍ତମାନ କୌଣସି ଟ୍ୟାକ୍ସ ସେଥିରେ ନାହିଁ। ହଁ ଭଉଣୀମାନେ, ଏହିପରି ଭାବରେ GST 2.0 ନୂତନ ନିୟମ ବଦଳରେ ସମସ୍ତ ଗ୍ରାହକ ସିଧାସଳଖ ସୁବିଧା ପାଇପାରିବେ। ଶ୍ରୋତା ବନ୍ଧୁ, କିକ୍ ବକ୍ସିଂ ଶିଖିବା ପାଇଁ ଶାରୀରିକ ଦୃଢ଼ତା, ସଠିକ୍ କୌଶଳ ଏବଂ ନିରନ୍ତର ଅଭ୍ୟାସ ଆବଶ୍ୟକ। ମୁଖ୍ୟ ଟିପ୍ସ ହେଉଛି ଭଲ ଷ୍ଟ୍ରେନ୍ଥ ରଖିବା, ପଞ୍ଚ ଓ କିକ୍ର ମିଶ୍ରଣ କରିବା, ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେବା ଏବଂ ପ୍ରତିରକ୍ଷା ଉପରେ ଗୁରୁତ୍ୱ ଦେବା। ଏହି କଳା ଆତ୍ମରକ୍ଷା ପାଇଁ ବହୁତ ଉପଯୋଗୀ। ତେବେ ଶ୍ରୋତାବନ୍ଧୁ, କିକ୍ ବକ୍ସିଂ ପାଇଁ କିଛିଟା ଗୁରୁତ୍ୱପୂର୍ଣ୍ଣ କଥା ଆଜି ଆମେ ଜାଣିବା। ଆପଣଙ୍କର ପାଦକୁ ସଠିକ୍ ଦୂରତାରେ ରଖନ୍ତୁ ଏବଂ ସନ୍ତୁଳନ ବଜାୟ ରଖନ୍ତୁ। ଆକ୍ରମଣ ସହିତ ବ୍ଲକିଂ ଏବଂ ଡଜିଂ ଉପରେ ଧ୍ୟାନ ଦିଅନ୍ତୁ। ପ୍ରତିଟି ପଞ୍ଚ କିମ୍ବା କିକ୍ ସହିତ ନିଶ୍ୱାସ ଛାଡ଼ନ୍ତୁ। ଶାରୀରିକ ସ୍ଥିତି ଏବଂ ଷ୍ଟାମିନା ବଢ଼ାଇବା ପାଇଁ ପ୍ରତିଦିନ ଏହାକୁ ଅଭ୍ୟାସ କରନ୍ତୁ। ହଁ ଶ୍ରୋତାବନ୍ଧୁ, ଆଜିର ଏହି କାର୍ଯ୍ୟକ୍ରମରେ ଟିପ୍ସରେ ରହିଥିଲା କିକ୍ ବକ୍ସିଂ ପାଇଁ କିଛିଟା ଗୁରୁତ୍ୱପୂର୍ଣ୍ଣ କଥା। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର ଏହି ଖେଳ ଜଗତ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ଖେଳ ଜଗତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଗୀତ ପଦ୍ମାବତୀ ଦ୍ୱିବେଦୀଙ୍କ କଣ୍ଠରେ ମନୋଜ ପଟ୍ଟନାୟକଙ୍କ ରଚନାରୁ।

0: ଶେଷ ହେଲା ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀ ଥିଲେ କରୁଣାକର ସେଠୀ ଏବଂ ପଦ୍ମାବତୀ ଦ୍ୱିବେଦୀ। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ମୁଣ୍ଡା ଗୀତ। ପରିବେଷଣ କରିଛନ୍ତି ଜ୍ୟୋତ୍ସ୍ନାମୟୀ କାଣ୍ଡୁଲନା ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ଜେଦାନ କାଣ୍ଡୁଲନା, ବିନୀତା ଟପ୍ନୋ, କାନାଲା ହେମ୍ରମ, ଶିଲାବନ୍ତୀ କାଣ୍ଡୁଲନା, ଆରତୀ ହେମ୍ରମ, ସୁଶାନ୍ତି କାଣ୍ଡୁଲନା, ଦୀପକ ଟପ୍ନୋ, ତୁରନ କାଣ୍ଡୁଲନା ଏବଂ ଶାନ୍ତି ପ୍ରକାଶ କାଣ୍ଡୁଲନା। କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ବିଶେଷ ସୂଚନା, ଆପଣଙ୍କର ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 700-824-8758। ନମ୍ବରଟି ଆଉଥରେ କହିଦେଉଛି 700-824-8758। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ରାଉରକେଲା ଏତେବେଳ ଯାଏ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘରେ ସକାଳ 10:00। ଆରମ୍ଭ କରୁଛୁ ସିନି ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତ ରଙ୍ଗିଲା ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ରଚନା କରିଛନ୍ତି ମେହବୁବ ଏବଂ ସଙ୍ଗୀତ ଦେଇଛନ୍ତି ଏ ଆର୍ ରେହମାନ। ତାହେଲେ ଆସନ୍ତୁ ଶୁଣିବା ରଙ୍ଗିଲା ଚଳଚ୍ଚିତ୍ରର ଗୀତ।

ପରବର୍ତ୍ତୀ ଗୀତ ଅଭିଜିତ ଏବଂ ଅଲଗାଗ୍ନିଙ୍କ କଣ୍ଠରେ, ଆନୱାର ସାଗରଙ୍କ ରଚନାରୁ ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଖିଲାଡ଼ି।

ପରବର୍ତ୍ତୀ ଗୀତ କୁମାର ସାନୁ ଏବଂ ଅଲକା ଅଗ୍ନିଙ୍କ କଣ୍ଠରେ, ଜାଭେଦ ଅଖ୍ତରଙ୍କ ରଚନାରୁ ଦିଲୀପ ସେନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଅର୍ଜୁନ ପଣ୍ଡିତ।

0: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ଆପଣମାନେ ବାହାଘର, ବ୍ରତଘର ଓ ଜନ୍ମଦିନ ପାର୍ଟି ପାଇଁ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରିବାକୁ ଚାହାନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ। ସ୍ୱାଗତିକା ଷ୍ଟୁଡିଓ, S39 NEC ମାର୍କେଟ, କୋଇଲନଗର, ରାଉରକେଲା। କଣ୍ଟାକ୍ଟ ନମ୍ବର 9937322668।

ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କୁମାର ସାନୁ ଏବଂ ଅଲକା ଏକ୍ନିଙ୍କ କଣ୍ଠରେ, ଆନନ୍ଦ ବକ୍ସିଙ୍କ ରଚନାରୁ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ପରଦେଶ।

ପରବର୍ତ୍ତୀ ଗୀତ ଇରଶାଦ କାମିଲଙ୍କ ରଚନାରୁ, ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶ୍ରେୟା ଘୋଷାଲଙ୍କ କଣ୍ଠରେ ଚଳଚ୍ଚିତ୍ର ଜବ୍ ୱି ମେଟ୍।

କାର୍ଯ୍ୟକ୍ରମର ଶେଷ ଗୀତ ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମଙ୍କ କଣ୍ଠରେ ଜାଭେଦ ଅଖତରଙ୍କ ରଚନାରୁ ଚଳଚ୍ଚିତ୍ର ଓମ୍ ଶାନ୍ତି ଓମ୍।

ଆକାଶବାଣୀ ରାଉରକେଲା, ଏତେବେଳ ଯାଏ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 12 ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1292 ଭାଗ।

0: मोहब्बत बड़े काम की चीज़ है। त्रिशूल फिल्म से ये गीत अभी आप सुन रहे थे। लता मंगेशकर, किशोर कुमार और साथियों की आवाज़ों में खयाम का संगीत था। साहिर लुधियानवी ने इसे लिखा। और इस गीत के बारे में हमारे श्रोता लिखते हैं कि आप इस गीत से भी कुछ घुमा फिरा कर सवाल पूछ लेंगे तो हम एकदम तैयार हैं, पर हो सकता है कि आपने ऐसा लिखा तो अब हम कुछ और घुमा फिरा कर पूछते हैं, है ना? फिलहाल जो सवाल हमने पूछा था, दूसरा आदमी, उसमें कौन कौन है? कई लोगों ने हेमा मालिनी लिखा है, लेकिन मुझे नहीं लगता कि वो सही है, है ना? ऋषि कपूर, नीतू सिंह, राखी, शशि कपूर, परीक्षित साहनी और देवेंद्र वर्मा, ये इस फिल्म में दिखाए गए मेन लीड्स में। और साथ ही साथ प्रमिला चोपड़ा ने भी एक गीत गाया है, ऐसा हमारे एक श्रोता ने लिखा है। और हमारे श्रोताओं की प्रशंसा करना चाहूँगी मैं कि वो सिर्फ गाने पर ध्यान नहीं दे रहे, सवालों पर ध्यान नहीं दे रहे, साथ ही साथ जो फिलर बज रहा है वो क्या है उसकी डिटेल्स भी मुझे भेज रहे हैं। साथ ही साथ गीत के शुरुआत में जो होता है इंट्रो म्यूज़िक जिसे कहा जाता है, उसके बारे में भी मुझे लिखकर भेज रहे हैं। और ये दर्शाता है कि आप संगीत से कितने करीब हैं। और विविध भारती को ऐसे श्रोता मिले हैं, बहुत अच्छा लगता है कि आप संगीत की जानकारियां साझा कर रहे हैं। साथ ही साथ एक श्रोता लिखते हैं, क्या मौसम है, चल कहीं दूर निकल जाएं। ऐसा मेरे साथ कई बार होता है, घर के पास एक जंगल है अक्सर, और उस जंगल की जानिब निकल जाती हूं।
1: आकाशवाणी ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ। ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ। ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ। କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିତ୍ତିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ। ସେ କହିଛନ୍ତି, ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି। କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି। ବୈଠକରେ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ନୀତି ନିର୍ଦ୍ଧାରଣ, ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି। ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି କ୍ୱାଡ୍ ଦେଶ ସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ୍ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ କହିଛନ୍ତି ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଙ୍ଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟାର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. External Affairs Minister Dr. S. Jayshankar chairs Quad Foreign Ministers meeting in New Delhi. Quad commits to stable and secure energy markets. India and the US sign key agreement to strengthen supply, mining and processing of critical minerals and rare earths. Union Home Minister Amit Shah visits Sancho border post in Rajasthan, launches Vibrant Villages Program 2 in border regions of the state. Millions of pilgrims begin main ritual of Hajj pilgrimage in Saudi Arabia. And in the IPL Qualifier 1, Gujarat Titans to take on defending champions Royal Challengers Bengaluru in Dharamshala this evening. External Affairs Minister Dr. S. Jayshankar chaired the Quad Foreign Ministers meeting in New Delhi today. Foreign Minister of Australia Penny Wong, Foreign Minister of Japan Toshimitsu Motegi and US Secretary of State Marco Rubio attended the meeting. Addressing a joint press conference after the meeting, Dr. Jayshankar emphasized on further strengthening cooperation among the Quad nations in addition to assisting others. He said the Quad nations are open societies who foster innovation and creativity in the quest of growth for prosperity.
3: As democratic nations, we also devoted attention to countering the common threat of terrorism. There must be zero tolerance for terrorism, and nations subject to terrorist attacks have the right to defend themselves. A free and open Indo-Pacific has many dimensions and facets. Our meeting today took stock of the progress in many of them while encouraging exploration in others. In the coming days, whether it is economic activity, energy trade or maritime commerce, the Indo-Pacific will become even more important to the world.
2: Dr. Jayshankar emphasized that Indo-Pacific region must remain a driver for global growth and stability. He said that as maritime democracies, pluralistic societies and market economies, Quad nations shared the responsibility towards a free and open Indo-Pacific.
3: Over the past several months, our officials have advanced collaboration across key Quad priorities, including maritime security, critical technologies, economic resilience, and HADR. We have seen encouraging progress on many initiatives. As maritime democracies, pluralistic societies, and market economies, we share a responsibility towards a free and open Indo-Pacific. The region must remain a driver of global growth and stability.
2: In his statement, U.S. Secretary of State Marco Rubio said the United States will be hosting Quad partners later this year for a fuel security forum to further expand this, saying that Quad nations share strong values and have aligned interests. Secretary Rubio said the U.S. is deeply committed to the Quad partnership. In his joint press statement, Japanese Foreign Minister Toshimitsu Motegi emphasized the importance of diplomatic efforts in ensuring free and safe navigation in the Strait of Hormuz, as well as bringing stability to West Asia. Australian Foreign Minister Penny Wong said, Quad has announced the strongest ever commitment from the Quad to the Pacific through the Quad Ports of the Future partnership. Quad nations also reaffirmed their commitment to defending the rule of law, sovereignty and territorial integrity. The Quad Foreign Ministers' meeting joint statement said the Quad nations discussed the situation in West Asia and reaffirmed support for ongoing diplomatic efforts and hope for lasting peace in the region. They reiterated the importance of adhering to international law as reflected in the United Nations Convention on the Law of the Sea, with respect to navigational rights and freedoms and the safety and uninterrupted flow of global commerce through the Strait of Hormuz and the Red Sea. In their statement on Indo-Pacific energy security, India, Australia, Japan and the United States reiterated strong commitment to ensure well-functioning, stable, transparent, secure and resilient energy markets. The Quad nations reaffirmed the importance of resilient and diversified supply chains, including energy products and downstream commodities, to ensure global economic stability and energy security. They underlined their shared commitment to keeping energy trade open and enhancing cooperation across the entire energy value chain. The Quad nations also highlighted the role of diversified energy resources in strengthening the resilience and prosperity of vulnerable developing countries in the Indo-Pacific region. They acknowledged the special energy security challenges faced by small island developing states, particularly in the Pacific. India and the US today signed key bilateral framework aimed at securing the supply, mining and processing of critical minerals and rare earth elements. The landmark agreement was exchanged between External Affairs Minister Dr. S. Jaishankar and US Secretary of State Marco Rubio in Delhi. The External Affairs Minister said the framework will strengthen resilient and diversified supply chains.
3: This particular framework aims to deepen our cooperation across the entire critical minerals and rare earth supply chain, including mining, processing, recycling, and related investments. It will certainly strengthen resilient and diversified supply chains. It will help us to collaborate in financing and in the effective management of critical minerals and rare earth scrap. So I think it's a very important initiative. I'm very glad, Secretary, that during your visit we could finalize it and
2: This is Akashwani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. Union Home Minister Amit Shah today visited the Sancho border outpost along the India-Pakistan international border in Rajasthan. He interacted with border security force personnel deployed in the area and lauded their dedication in safeguarding the nation's borders. During the visit, the Home Minister dedicated the Vibrant Villages Programme 2 to border regions of the state. Under the initiative, infrastructure and essential facilities, including education, roads, electricity and employment opportunities, will be strengthened in villages located along the international border. Villages in Barmer, Bikaner and Jaisalmer districts have been included under the program. In Uttar Pradesh, at least 10 people were killed in two separate road accidents on the Agra, Lucknow and Purvanchal expressways today. In the first incident, 6 people lost their lives and more than 10 others were injured after a bus overturned on the Agra-Lucknow expressway near Unnao district. Officials said the bus was travelling from Delhi to Gorakhpur when the driver reportedly lost control near the Auras police station area, causing the vehicle to overturn. Several injured passengers have been admitted to hospitals, while critically injured victims were shifted to the Lucknow Trauma Centre for advanced treatment. In another accident in the early hours today, 4 people were killed on the Purvanchal Expressway near Barabanki district. Police said the car in which they were travelling rammed into a stationary vehicle on the expressway. Further investigation into both accidents is underway. The Directorate General of Civil Aviation, DGCA, has issued a Standard Operating Procedure, SOP, for airlines after the WHO declared the Ebola disease outbreak as public health emergency of international concern in the Democratic Republic of Congo and Uganda. The DGCA said airlines operating connectivity with Uganda and Congo are required to ensure mandatory filing and collection of self-declaration forms before passengers disembark. More in this report.
4: DGCA has made it compulsory for airlines to broadcast specific health announcements during flights to help identify possible Ebola cases early. Passengers have been asked to immediately report symptoms such as fever, weakness, muscle pain, headache, sore throat, vomiting, diarrhea or bleeding to the airline crew members as well as immigration or medical authorities upon arrival. The DGCA further stated that if symptoms develop within 21 days of arrival in India, travelers should seek medical assistance from designated hospitals and informed the airport health office. Airlines have also been instructed to maintain adequate stock of AAA masks, PPE kits and biohazard disposal bags. With Anand Kumar, Priya Mondal, Akashwani News, Delhi.
2: The Department of Telecommunications, DOT, has introduced a series of user-friendly reforms under the Prime Minister's Wi-Fi Access Network Interface, PMWANI, framework. The new measures include QR-based authentication for laptops and secondary devices, introduction of flexible short-duration Wi-Fi plans, and standardization of PMWANI hotspot names for easier identification and enhanced reliability. A book titled Apnapan Narendra Modi Sang Mere Anubhav was launched by former Vice President M. Venkaya Naidu and former Prime Minister H. D. Devegowda in New Delhi today. The book is written by Union Agriculture and Farmers Welfare Minister Shivraj Singh Chauhan. Addressing the gathering, Mr. Chauhan said the book is based on his decades of experience with Prime Minister Narendra Modi.
5: I have shared a journey of 35 years with him, and during this time I have seen him dedicate every moment of his life to the service of the nation. Every step he has taken has been aimed at the progress and development of the country. The people of India deeply admire and are inspired by him. I have been fortunate to work with him on many fronts.
2: President Draupadi Murmu has arrived in Gangtok on a 3-day visit to Sikkim. During her visit, the president will inaugurate pink buses dedicated for women aimed at improving safe and accessible transport facilities in the state. She will also visit the orchidarium at Ridge Park to witness Sikkim's rich ecological and floral heritage. Later in the day, she is scheduled to visit the Namgyal Institute of Tibetology, known for preserving rare manuscripts and Buddhist cultural artifacts. Millions of people from across the globe, including India, are performing Hajj in Saudi Arabia today, marking the beginning of the 5-day annual pilgrimage yesterday. Hajj pilgrims spent the night at Mina. They are now converging at Plains of Arafat for the main ritual of Hajj, reciting prayers. They will spend the day there praying and asking for God's forgiveness. The pilgrims will listen to the Khutbah-e-Hajj or Hajj sermon at Nimra Mosque and offer midday and afternoon prayers together before leaving for Muzdalifah in the evening. The Intermeteorological Department, IMD, has issued a yellow alert for heatwave conditions today in Delhi. Heatwave conditions in the national capital are expected to continue till tomorrow, with maximum temperatures remaining between 44 and 46 degrees Celsius. IMD also predicted severe heatwave conditions in places over Haryana, Chandigarh,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଆକାଶବାଣୀର ନବେ ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ। ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେସ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ୍ତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, UAE ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
2: ଦୁଇ ବର୍ଷର ଦିନିଆ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକୁ। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଭଜନ ଗୀତ କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଏଥିରେ ଶୁଣିବା ଗୌରବ ପଟ୍ଟନାୟକଙ୍କ ରଚନାରୁ ଏବଂ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଗୀତ ଜୀବନ କେବେ ମାଗି ନାହିଁ କିଛି ଦିଅ ବୋଲି।

ସଦନ୍ଦ ଶୁଣୁଥିଲେ କି ତ, ବଡ଼ କପଟିଆ ହେଲଣି କାଳିଆ ବଡ଼ ଦେଉଳର ରହି। ଗୀତଟିକୁ ଗାଇଥିଲେ ଗୀତାରାଣୀ ଦାସ ଏବଂ ରଚନା କରିଥିଲେ ଗୌରବ ପଟ୍ଟନାୟକ। ବର୍ତ୍ତମାନ ଆସନ୍ତୁ ଶୁଣିବା ଜୀବନ୍ତ ଖଲି ମିଛ ଗୀତଟିକୁ ଗାଇଛନ୍ତି ଅନିମା କର ଏବଂ ରଚନା କରିଛନ୍ତି ଗୌରବ ପଟ୍ଟନାୟକ।

ଶ୍ରୋତାନ୍ଧୁ, ଏଇଠି ଶେଷ ହେଲା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଛି ଏହାର 405ତମ ଭାଗ। ପ୍ରଯୋଜନରେ ଅଛନ୍ତି ସୁହାସ ମହାନ୍ତି।

ଭୂମିପୁତ୍ର ନାରକାସୁର ସ୍ୱର୍ଗରୁ ଇନ୍ଦ୍ରମାତାଙ୍କ କର୍ଣ୍ଣରୁ କୁଣ୍ଡଳ ସହିତ ବରୁଣ ଛତ୍ରାଦି ବଳାତ୍କାରରେ ହରଣ କରିଆଣିଛି। ଇନ୍ଦ୍ର ପ୍ରତିକାର ଲୋଡ଼ି କୃଷ୍ଣଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀକୃଷ୍ଣ ନାରକାସୁରର ରାଜଧାନୀ ପ୍ରାଗଜ୍ୟୋତିଷପୁର ଆକ୍ରମଣ କରିଛନ୍ତି ଏବଂ ପ୍ରବଳ ଯୁଦ୍ଧରେ ସୈନ୍ୟ ସାମନ୍ତ ସହ ଅସୁରକୁ

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଥିଲା ଏହାର 405ତମ ଭାଗ। ପର୍ଯ୍ୟନରେ ଅଛନ୍ତି ସୁହାସ ମହାନ୍ତି, ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଭଜନ ଗୀତ ଆଲବମ। ପ୍ରଥମେ ଏଥିରେ ଶୁଣିବା ଜୟ ବୀର ହନୁମାନ ଆଲବମ୍ରୁ ସିନ୍ଦୁର ସିନ୍ଦୁର ଗୀତଟି। ଗୀତଟିକୁ ଗାଇଛନ୍ତି ଅନିଲ ବାଉରା ଏବଂ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ଶ୍ରୋତାନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା କଟିଛିପ ଗ୍ରହଦଶା ଗୀତଟିକୁ ଗାଇଛନ୍ତି ଜୀବନାନନ୍ଦ ଅଧିକାରୀ ଏବଂ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ସ୍ୱଦାନ୍ଧୁ ପରବର୍ତ୍ତୀ ଗୀତଟି ଶୁଣିବା ମତେ ଦୁଃଖ ଦେଇ ଗୀତଟି ଗୀତଟିକୁ ଗାଇଛନ୍ତି ଅରବିନ୍ଦ ମୁଦୁଲି ଏବଂ ରଚନା କରିଛନ୍ତି ଅନିଲ ପଟ୍ଟନାୟକ। ତେବେ ଚାଲନ୍ତୁ ଶ୍ରୋତାନ୍ଧୁ ଶୁଣିବା ମଙ୍ଗଳ କୃପା ଆଲବମ୍ରୁ ଏହି ସୁନ୍ଦର ଭଜନଟି।

ପରବର୍ତ୍ତୀ ଗୀତରେ ଶୁଣିବା ଭୀମଭୋଇ ଭଜଂ ଆଲବମ୍ରୁ ଶୂନ୍ୟ ମନ୍ଦିର ବିହାରେ ଗୀତଟି। ଗୀତଟିକୁ ଗାଇଛନ୍ତି ଭୀମ ଭୋଇ। ଗୀତଟିକୁ ଗାଇଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ରଚନା କରିଛନ୍ତି ଭୀମ ଭୋଇ।

ଶ୍ରୋତବନ୍ଧୁ, ଏଇଠି ଶେଷ ହେଲା ଗୀତ ଶୂନ୍ୟ ମନ୍ଦିର ବିହାର। ଗୀତକୁ ଗାଇଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ରଚନା କରିଥିଲେ ଭୀମ ଭୋଇ। ଭୀମ ଭୋଇ ଭଜନ ଆଲବମ୍ରୁ ଶୁଣୁଥିଲେ ଏହି ସୁନ୍ଦର ଭଜନଟି। ଏଇଠି ଶେଷ ହେଲା ଓଡ଼ିଆ ଭଜନ ଆଲବମ୍ ଗୀତ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଶୀ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଏଥିରେ ଶୁଣିବା ସରିବେ କିନି ଇନି ସିଗୋ ଗୀତଟିକୁ ଗାଇଛନ୍ତି ସଂଯୁକ୍ତା ଜେନା ଏବଂ ରଚନା କରିଛନ୍ତି ବନମାଳୀ।

ଶ୍ରୋତାନ୍ଧୁ ଶୁଣୁଥିଲେ ଗୀତ ହରି ରଙ୍ଗେ ବିହାରୀ ଗୀତଟି ଗୀତଟିକୁ ଗାଇଛନ୍ତି ଶୋଭା ରାୟ ଏବଂ ରଚନା କରିଛନ୍ତି ଗୋପାଳ କୃଷ୍ଣ। ଶ୍ରୋତାନ୍ଧୁ ଏଇଠି ଶେଷ ହେଲା ଓଡ଼ିଶୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ ରିଲେକେଟ୍ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ପରିନ୍ଦା।
1: ଶୁଣୁଥିଲେ ଆଲୋଚନା ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିତା, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଛନ୍ଦା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲ୍ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ

0: ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲା ଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବା ନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
2: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ, ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥପ୍ରଦର୍ଶକ। ଦେଶ ବିଦେଶର ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ, ଆଉ ଯେଉଁମାନେ ଆମକୁ ଇଏ ଖବର ଶୁଣାନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
0: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ଭୁବନ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା 1ରୁ ଆବେଦନ ଆରମ୍ଭ ହେବ। ବିଜ୍ଞାନ ବାଣିଜ୍ୟ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19ରୁ 23 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ ଆକାଶବାଣୀର ନବେ ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟ ରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର ନବେ ବର୍ଷ ପାଳନ କରୁଛି। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡ଼ିଓ AIR ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡ଼ିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ AIR ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 January 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡ଼ିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ନବେ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଆକାଶବାଣୀର ନବେ ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍ମରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ରେଡ଼ିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ, ବହୁଜନ ସୁଖାୟ ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା, ସଚେତନ ଏବଂ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ହିଁ ଅଲ୍ ଇଣ୍ଡିଆ ରେଡ଼ିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡ଼ିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡ଼ିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରିଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢ଼ୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡ଼ିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡ଼ିଓ ମଧ୍ୟ ରୂପାନ୍ତରିତ ହୋଇଛି। FM ଏବଂ ଡିଜିଟାଲ ଆପ୍ ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ପଡ଼କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣାଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କର ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।
3: ଆଜିର ପ୍ରସଙ୍ଗରେ ଶୁଣିଲେ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମୟୂରଞ୍ଜନ।

0: ଶାସ୍ତ୍ର ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏ ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ପୁରୀଠାରେ ଆଇବା ମାସ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। ରାଇଜେ ଆଇବା 30 ତାରିଖ ନୁ ମୁଁ ଲେବାର୍କେ ଥିବା ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ହେଲା ପ୍ରସ୍ତୁତି ବୈଠକ। କଳାହାଣ୍ଡି ଜିଲ୍ଲାର ଗୌଡ଼ କଲାଖୁଣ୍ଟା ଗାଁନ ଶାଶ୍ୱରୁଦ୍ଧ ହେଇକରି 6 ଜଣଙ୍କର ଗଲା ଜୀବନ। ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବାର ସହିତ ଘୋଷଣା କଲେ ଆର୍ଥିକ ସାହାଯ୍ୟ। ଆଉର୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି ତାର ପ୍ରତିଷ୍ଠା ଦିବସ। ଏଥର ପୁରା ଖବର। ଭାରତର ଅଧ୍ୟକ୍ଷତାତି ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆଇବା ଜୁନ୍ 3-5 ତାରିଖ ତକ ପୂରିଣ ହେବା। ସମ୍ମିଳନୀଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗଟି ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, UAE ଆଉ ଚୀନ୍ର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗ ଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଆଉ ସଫଲ ଉଦ୍ଧାର ଆଉ ସ୍ଥାନାନ୍ତର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରନ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଆଉ ପରିଚାଳନା କ୍ଷେତ୍ରଟି ରାଜ୍ୟ ସଫଳତା ଆଉ ବର୍କସ ପଦକ୍ଷେପ ଲାଗି ଓଡ଼ିଶାକେ ଇ ଜରୁରୀ ବୈଷୟିକ ବୈଠକର ଆୟୋଜକ ଭାବେ ବଛାଯାଇଛି। ଇ ବୈଷୟିକ ସମ୍ମିଳନୀ ଜରିଏ ବ୍ରିକ୍ସ ଦେଶମାନଙ୍କର ଭିତରେ ବିପର୍ଯ୍ୟୟ ପରିଚାଳନା ବାବଦ ଜ୍ଞାନ ଦିଆନିଆ, ନୂଆ ପ୍ରଯୁକ୍ତି ଆଉ ସମନ୍ୱିତ କାମ ପଦ୍ଧତି ଉପରେ ଆଲୋଚନା ହେବାର ସହିତ ପାରସ୍ପରିକ ସହଯୋଗ ଆହୁରି ବର୍କସ ହେବା ବୋଲି ଆଶ କରାଯାଉଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀନ ସୌଜନ୍ୟମୂଲକ ସାକ୍ଷାତ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଇଜେ ଦଳର ସଂଗଠନ ଆଉ ସର୍ବାଙ୍ଗୀନ ବିକାଶ ବାବଦେ ଶ୍ରୀ ନବୀନଙ୍କ ସାଙ୍ଗେ ଆଲୋଚନା କରିଛନ୍। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗତି ରାଇଜେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ଆଇବା ଦିନେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ମୂଲେଇଛେ, ଇ ଭିତରେ ଦଲ ଆଉ ସରକାର ଚୟନ ପ୍ରକ୍ରିୟା ମୂଲ କରିସାରିଛନ୍। ଖୁବ୍ ଜଲ୍ଦି ଇଟା ଶେଷ ହେବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: ରାଇଜେ ଆଇବା 30 ତାରିଖ ନୁ ମୁଁ ଲେବାର୍କେ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନାକେ ନେଇକରି ଗୋଟିଏ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କର ଅଧ୍ୟକ୍ଷତାତି ଆଭାସୀ ଜରିଏ ହୋଇଥିବା ବୈଠକଟି ସବୁ ଜିଲ୍ଲାର ନୋଡାଲ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଆଉ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆ ଭୋଟର ପଞ୍ଜୀକରଣ, ଭୁଲ ସଂଶୋଧନ ଆଉ ସ୍ଥାନାନ୍ତରଣ ପ୍ରକ୍ରିୟାକେ ସରଳ ଆଉ ତ୍ରୁଟିଶୂନ୍ୟ କରବାର୍କେ ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। କେନ୍ସିବିଲ୍ ଯୋଗ୍ୟ ଭୋଟର ଯେନ୍ତା ବାଦ ନାଇଁ ପଡ଼ନ୍, ସେଥିର୍ଲାଗି ଧ୍ୟାନ ଦେବାର୍କେ କୁହାଯାଇଛି। ବିଏଲ୍ଓମାନେ ଘର ଘର ବୁଲିକରି ସର୍ଭେ କରିବେ। ଭୋଟର ତାଲିକା ପ୍ରସ୍ତୁତି ଲାଗିଥିବା ସବୁ ଗଣନା ଫର୍ମକେ ସ୍ଥାନୀୟ ଓଡ଼ିଆତି ଉପଲବ୍ଧ କରାଯିବା। ଇତାର ସହିତ ଲୋକର ସହାୟତା ଲାଗି 1950 ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ୍ ନମ୍ବର ବିଲ୍ ବ୍ୟାପକ ଭାବେ ପ୍ରଚାର କରାଯିବା। ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତି ଆସିକରି ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍। ଜିଲ୍ଲାପାଳଙ୍କର ସଦ୍ଭାବନା ସଭା ଗ୍ରହଣ ହୋଇଥିବାର ବୈଠକଟି ଯୋଗ ଦେଇକରି ଭିତ୍ତିଭୂମିର ବିକାଶ ସାଙ୍ଗେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଲୋକର ପାଖେ ପହଞ୍ଚାବାର୍କେ ମନ୍ତ୍ରୀ ଆହ୍ୱାନ ଦେଇଛନ୍। ଜିଲ୍ଲାନୁ ପିଇବାର ପାଣିର ସମସ୍ୟାଟି ସୁଧାର ଆସିଥିବାର ବାବଦେ କହିକରି ଆଗ୍କେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିଭୂମିର ବିକାଶ କରିବାର କିଛି ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଆଉ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିର୍ଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଧୀନ ଥିବା ଗୋଡ କଲାଖୁଣ୍ଟା ଗାଁ ତିଆରି ଚାଲିଥିବାର ପାଇଖାନା ଟାଙ୍କିତି ଶ୍ୱାସରୁଦ୍ଧ ହୋଇକରି ଛଅ ଜଣଙ୍କର ଜୀବନ ଯାଇଛି। ପୁଲିସର ସୂଚନା ଅନୁସାରେ ଶ୍ରମିକମାନେ ଗୋଟିଏ ସେପ୍ଟିକ୍ ପାଇଖାନା ଟାଙ୍କିନ କାମ କରୁଥିବାର ବେଳେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲା। ତାଙ୍କୁ ଉଦ୍ଧାର କରିବାକେ ଯାଇକରି ଅଲଗା ଶ୍ରମିକ ଘର ମାଲିକ ଆଉ ତାଙ୍କର ପୁଅ ଟାଙ୍କି ଭିତରକେ ଯାଇକରି ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମ୍କୁ ପାଖ ଡାକ୍ତରଖାନାନ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଆଉ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାନ ଚିକିତ୍ସିତ ହେଉଛନ୍। ସ୍ଥାନୀୟ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାତି ଗଭୀର ଦୁଃଖ ପ୍ରକାଶ କରିବାର ସହିତ ମୃତକମାନଙ୍କର ପରିବାର ଲୋକ ଲାଗି 4,00,000 ଲେଖା ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଅତ୍କା ସୁନ୍ଦର କରବାର୍ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚାରିଆଡ଼େ ଚାଲିଥିବା ଉନ୍ନତିକରଣ ଆଉ ଭିତରଫାଲର କାମର ଅନୁଧ୍ୟାନ କରିଛନ୍। ଆଇବା ରଥଯାତ୍ରା ଉତ୍ତରୁ ଗୁଣ୍ଡିଚା ମନ୍ଦିରକେ ସର୍ବସାଧାରଣ ଦର୍ଶନ ଲାଗି ଖୋଲାଯିବା ବୋଲି ଶ୍ରୀ ପାଢ଼ୀ କହିଛନ୍। ରାଇଜେ ଯୁକ୍ତ ଦୁଇ ପୁନଃ ମୂଲ୍ୟାୟନ ଆବେଦନ ପ୍ରକ୍ରିୟା ଆଇବା 1 ତାରିଖରୁ ମୂଲ ହେବା। ଯୁକ୍ତ ଦୁଇ ବିଜ୍ଞାନ ବାଣିଜ୍ୟ କଳା ଆଉ ଧନ୍ଦାମୂଳକ ପାଠ୍ୟକ୍ରମର ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଲାଗି ଛାତ୍ରଛାତ୍ରୀମାନେ ଆଇବା ଜୁନ୍ 12 ତାରିଖ ତକ ଆବେଦନ କରିପାରିବେ। ଫି ପେପର ଲାଗି 200 ଟଙ୍କା ଦେୟ ଦେବାରକେ ପଡ଼ବା। ପୁନଃ ମୂଲ୍ୟାୟନ ଉତ୍ତରୁ ଡାଉନଲୋଡ୍ ଲିଙ୍କ ଆଇବା ମାସ 19-23 ତାରିଖ ଭିତରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକେ ଇମେଲ ଜରିଏ ପଠାଯିବା। ମାର୍କ ଥି ଭୁଲ ଥିଲେ ଜୁନ୍ 30 ତାରିଖ ତକ ଅଭିଯୋଗ ଦାଖଲ କରବାରକେ ପଡ଼ବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ତରଫରୁ ଆଜି ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ବାହାରିକରି ସହରର ଭିନ୍ ଭିନ୍ ଜାଗା ବୁଲିକରି କେନ୍ଦ୍ରନ ପହଞ୍ଚିଥିଲା। କାର୍ଯ୍ୟକ୍ରମ ଥି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଆଉ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗ ଦେଇକରି ଗଲା 40 ବର୍ଷ ହେଲା ଆକାଶବାଣୀ ଶ୍ରୋତା ଭାବେ ଜଡ଼ିତିକରି ରହିଛନ୍ ବୋଲି କହିଛନ୍। ଏ ଅବସରରେ ଆକାଶବାଣୀ ତରଫରୁ ଆୟୋଜିତ ପଦଯାତ୍ରା ଥି ଯୋଗ ଦେଇଥିବା ସମକୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର ଆୟୁକ୍ତ କିରଣଦୀପ କୌର ସହୋଟା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକେ ଦୁଇ ବିଚାରପତି ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମଟି ପାଖାପାଖି 400 ଜଣ ଭାଗ ନେଇଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ତାର ସ୍ଥାପନା ଦିବସ ପାଳନ କରୁଛି। 1963 ଆଜିର ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 କିଲୋୱାଟ ଟ୍ରାନ୍ସମିଟର ପ୍ରସାରଣ ମୂଲ ହୋଇଥିବାର ଇ କେନ୍ଦ୍ର ଏଛେନ୍ 100 କିଲୋୱାଟ କ୍ଷମତାର ଡିଜିଟାଲ ପ୍ରସାରଣ କରୁଛି। ଇତାର ସଙ୍ଗେ କେନ୍ଦ୍ରନୁ ଏଫ୍ଏମ୍ ମହାନଦୀ ଆର୍ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସାଙ୍ଗେ ଫି ଘଣ୍ଟାର ମୁଖ୍ୟ ଖବର ପ୍ରସାରଣ ଲାଗି ଲୋକମାନେ ତାଙ୍କର ନିଜର ଭାଷାତି ଦେଶ ବିଦେଶ ସହିତ ନିଜର ଅଞ୍ଚଳର ଖବର ପାଇପାରୁଛନ୍। ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫରୁ ଆଜି ସ୍ଥାପନା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏହି କେନ୍ଦ୍ର ପଶ୍ଚିମ ଓଡ଼ିଶାର କଳା ସାହିତ୍ୟ ଆଉ ସଂସ୍କୃତିର ପ୍ରଚାର ପ୍ରସାର ଦିଗେ ବଢ଼ତି ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମକେ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ସଞ୍ଚାଳନ କରିଥିଲେ। ଇତି କାର୍ଯ୍ୟାଳୟର ଅଧିକାରୀ ଆର୍ କର୍ମଚାରୀମାନେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାତି ଆଜି ଜିଲ୍ଲା ଜଳ ଆଉ ପରିମଳ ମିଶନର ସମୀକ୍ଷା ବୈଠକ ହୋଇଯାଇଛି। ଖରାଦିନେ ପାନୀର ସମସ୍ୟା ଦୂର କରିକରି ସବୁ ନାଗରିକମାନଙ୍କର ପାଖେ ସଫା ପିଇବାର ପାଇଁ ପହଞ୍ଚାଇବାର ଉପରେ ବୈଠକଟି ଜୋର ଦିଆଯାଇଛି। ଜିଲ୍ଲାର ସବୁ ନଲକୁଆ ସୌର ପମ୍ପ ଆଉ ପାଇନ୍ ପ୍ରକଳ୍ପକେ ପୂରାପୁରି କାର୍ଯ୍ୟକ୍ଷମ କରବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ଟେପ୍ଥି ପାଇନ୍ ଯୋଗାବାର ଆଉ ବସୁଧା ହେଲ୍ପଲାଇନ୍ଥି ଆସୁଥିବାର ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାନ ଆଜି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତା ଦେଇ ହୋଇଯାଇଛି। ବୈଠକଟି 2025-26 ଆର୍ଥିକ ବର୍ଷର ଯୋଜନା ଆଉ ସଫଳତାର ସମୀକ୍ଷା ସହିତ 2026-27 ବର୍ଷ ଲାଗି ବାର୍ଷିକ କାର୍ଯ୍ୟ ଖସଡ଼ାକେ ଅନୁମୋଦନ ମିଳିଛି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କାରାଗାର ପରିସନ୍ନ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାହାଲିଆ ଆଇନ ସେବା ବାବଦେ ଲୁକୁ ଜଣାଇଥିଲେ। ଏହି କେନ୍ଦ୍ରକେ ଆସିକରି କାର୍ଯ୍ୟରତ ସରକାରୀ ଓକିଲ ଆଉ ଅଧିକାର ମିତ୍ରମାନଙ୍କର୍ନୁ ମାହାଲିଆ ଆଇନ ପରାମର୍ଶ ନେବା ଲାଗି କଏଦୀମାନଙ୍କର ପରିବାରବର୍ଗ ଆଉ ଆତ୍ମୀୟମାନଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଥିବାର ବେଳେ ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳନ ରାଜ୍ୟର ସବୁନୁ ଜହ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଥିବାର ବେଳେ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାନ 14.8 ମିଲିମିଟର ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସିଆଡ଼େ ଆଇବା 3 ଦିନ ତକ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାକେ ଜବର ଗ୍ରୀଷ୍ମ ପ୍ରବାହ ଲାଗି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେ ମୁଖ୍ୟ ଖବର ଫେର ପୁରୀଠାରେ ଆଇବା ମାସ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। ରାଇଜେ ଆଇବା 30 ତାରିଖ ନୁ ମୂଲ ହେବାର୍କେ ଥିବା ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ପ୍ରସ୍ତୁତି ବୈଠକ, କଳାହାଣ୍ଡି ଜିଲ୍ଲାର ଗୌଡ଼ କଲାଖୁଣ୍ଟା ଗାଁ ଶ୍ୱାସରୁଦ୍ଧ ହୋଇକରି 6 ଜଣଙ୍କର ଗଲା ଜୀବନ, ଆଉର୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି ତାର ପ୍ରତିଷ୍ଠା ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର।
1: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ

0: ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
1: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
0: ଶ୍ରୀ ଶାହା କହିଛନ୍ତି, ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମଗେଲ୍ ତିବତ୍ଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି, ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବା

0: ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, କାନାଡ଼ା ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ପରୀକ୍ଷା ଖାତାର ପୁନଃମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ୍ର ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତି ବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗାସନ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନକୁ ଏକାଠି କରିଥାଏ। ଯୋଗ ପ୍ରଶିକ୍ଷକ ଏବଂ ସୁସ୍ଥତା ପେସାଦାରଙ୍କ ପାଇଁ ମଧ୍ୟ ଜୀବିକା ଅର୍ଜନର ସୁଯୋଗ ସୃଷ୍ଟି କରିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତ ଯୋଗାସନକୁ ପ୍ରୋତ୍ସାହିତ କରିବାରେ ନେତୃତ୍ୱ ନେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ 2026ର ଅଫିସିଆଲ୍ ମାସ୍କଟ୍, ଜର୍ସି ଏବଂ ଚାମ୍ପିୟନ୍ସିପ୍ ଚଳଚ୍ଚିତ୍ରକୁ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21 ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ IPL ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ୍ କୋର୍ଟ ସଂଖ୍ୟା 43 ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ ମାମଲାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦର୍ଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଙ୍ଗୀତ, ପାଲା, ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝୀ କହିଥିଲେ। ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼, ବାରଙ୍ଗ ଓ ବଡ଼ମ୍ବା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
3: ଆସନ୍ତୁ ଶୁଣିବା କିଷାନ ଭାଇ ଭଉଣୀମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନାରେ ଶ୍ରୀ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୌଭାଗ୍ୟ ହରିପାଲ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। ଶୁଣିବା ଏହି ବିଜ୍ଞପ୍ତି ପରେ।

0: জুহার সমারু দাদা, জুহার জুহার।
1: জুহার বিরসু, জুহার জুহার।
0: আৰু চাষী ভাই বহন মানে আপন মানকে বি
1: জুহার,
0: আৰু স্বাগত আজির কিষাণ বাণী কার্যক্রম।
1: আৰু চাষী ভাই বহন মানে আমার এই কিষাণ বাণী কার্যক্রমটা কেন্দ্র কৃষি মন্ত্রণালয় ভারত সরকার তরফ প্রসারণ করা যায়সি।
0: হই হই তো দাদা।
1: হ্যাঁ বিরসু,
0: যেটা দিন দুনিয়া হলান যে ই ঘর বাহারটা মুশকিল হয়েগলান।
1: ঘরু বাহারিবার কথা কৌছ, ঘরে থিলে বি
0: হইত
1: জেন ঝাল ঘম ঘম ঘম ঘম করুছে যে ঘাখ ছনকে গুটে গুটে কপড়া বদলাবার পড়ুছি।
0: হইত আর ই বাগির যদি খরাটা লাগি রহিথিবা এছনু এতে অসুবিধা লাগলা ন, আগকে ফির অছে ন দিন দুনিয়া।
1: হয়ে গা, আমার পিঢ়িকে তো এতকি হয়েছি,
0: হই
1: আমার পরে যেন পিঢ়ি রহবে সেমানকর কাণা হাল হওয়া যে কে জানে।
0: হই প্রতি বছর ই তাপমাত্রাটা বড়ি বড়ি চালিছে,
1: হয়ে
0: আর ই বাগি যদি বড়ি বড়ি চালি থা ইহাতে তো 45 ছুইলানো।
1: হয় তো
0: আর 50-55-60 হয়ে গেলে তো কাণা হয়ে যা,
1: পুরা মনুষ চনা ভাজলা বলিয়া খরারতি ভাজি হয়ে যা।
0: হই আর কেতে সহি পারবা এই শরীরটা?
1: হয় তো
0: তার ভিতর গোটে সীমিত তাপমাত্রা রয়েছে, তাকে কন্ট্রোল করে পারবা, আর সে নিয়াথি ফিকি দেলে আমি যেটা হয়ে যাইছু হে বাগের ন আমার দেহটা হয়ে যা।
1: বিলকুল বিলকুল, হেলে বিরসু।
0: হ্যাঁ দাদা,
1: এতে পরিমাণে যেন ভীষণ খরা হচ্ছে,
0: হই হই
1: বলে সমস্ত নিহাতি ইতার লাগে সচেতন হয়ে সেভিয়া নিজের দেহে পানর যতন নেবার কথা নেই কে?
0: যতন বলে কেন দাদা, এই খরা নু আমাকে বঞ্চবার অছে এইটা হি যতন নাই।
1: হয় তো
0: বনে করে পান পিবার অছে, এই খরা থি যদি কাম নেই ন বলে চুপচাপ ঘরে রহবার অছে।
1: আর পান পিবার কথা যেন কহেল, ইহা চিন্তা বেল সরবত মিলবা, লেম্বু সরবত বি পাইব, কাকড়ি পাইব, তরবুজ পাইব, তো এটা মানে বি পিবার কথা খাইবার কথা।
0: হই খালি যদি আমি পান পিমা বলে আমার শরীর ন যেন পোষক তত্ত্ব মানে রয়েছে ইয়ে তো অভাব হয়ে যা,
1: কেতে সেটা মেকআপ হবা নেই কে?
0: হই তো তার লাগে এইসব মানকে খাইলে আমার দেহটা কন্ট্রোল হয়ে রহবা।
1: হয় হয়, আর খাদ্য বি ঠিক সে খাইবার অছে গা নেই কে?
0: হই
1: আর খালি পেটে রহলে তো মুড বুলে গে কেন হিটি পড়মা নেই কে?
0: হই এটা তো আমার কথা হলা, হলে যেন মানে টিকে কমজোর অছন তাঁকর তো অতকা টিকে যত্ন করি লাগবা।
1: বিলকুল বিলকুল, আর হেনতে বি তো করোনার ইঞ্জেকশন লাগিছি, বলে যতন নে হলে সিধা কাণা হবা যে কহি নেই হুয়ে।
0: হই তো তো ঘরে যেতে বি অছন সবকর দেহ পাই কেনতা করি ভল রহবা এই কথাকে নেই করি দেখভাল করবার অছে আর সে বাকি চলবার অছে।
1: হয় গা, হলে বিরসু।
0: হ্যাঁ দাদা,
1: খালি আমি মনুষ মানে যতন হলে তো নেই হুয়ে,
0: হই
1: পাখে আখে কি ঘরে দুয়ারে যেন জীবজন্তু মানে রহিছন পুষলাটা হোক কি বিনা পুষলাটা বি, সেমানকু বি টিকে ধ্যান দেবার কথা গা।
0: হই কাজে কি জীবন অছে মানে আমকে দয়া টিকে আসবার কথা।
1: হয়
0: আর এটা হি মনুষ পনিয়ায়।
1: হয় তো
0: আর যেন গায়ে গরু মানে বুলুছন তাঁকর লাগি আমি প্যান পুনা যদি ব্যবস্থা করে দেমা বলে যেতে খনে ঘরকে আইবে পিমে কি চড়াই চিরগুর মানে যেন বসা উঠা করুছন সেন টিকে পানির ব্যবস্থা করে দেমা, খাবার টিকে ব্যবস্থা করে দেমা, হলে সব পর ভালো হয়ে পারবা।
1: হয় গা, আর যদি সমস্ত এই বলিয়া কর্মা বলে কাহাকে অসুবিধা নেই হুয়ে?
0: হই আর সবকর অবদানটা ই ধরা পৃষ্ঠনে রয়েছে, ই আমার কীট পতঙ্গটে হইতেও কি বড় জন্তুটে হইতেও।
1: হয় গা, সমস্তঙ্কর কিছু না কিছু ভল গুণ বি রয়েছে, খারাপ গুণ বি রয়েছে, হলে সংসার লাগে বি কিছু ভল গুণ সেদিন বাহারিছি।
0: হই তো ই যেন খরা হচ্ছে ই তার কন্ট্রোল করবার মুখ্য বার্তা যেন রয়েছে।
1: হ্যাঁ হ্যাঁ,
0: এইটা হল গছ।
1: বিলকুল গা, গছ কাটিছু বলি করে আজির গা ই উতাপতে ভাজি হচ্ছু।
0: সবুয়ারে তো কংক্রিট হয়ে গলানো,
1: হয়
0: খালি কেন গছ গুটে অছে বলে তার তলে দেখব আশ্রা বসি থা ইহাদে।
1: খালি মনুষ কে পুরা চেরে চিরগুন নেই করে কীট মানে বি নেই কে?
0: তো আমি সবে জানিছু ই গছ কেতে মূল্যবান আমার লাগি,
1: হয়
0: ই ধরা পৃষ্ঠ লাগি কি আমার জীবজগৎ লাগি।
1: হয় তো
0: তো তাকে কেনা করে আমি বড়ামা গছ কেনা নূয়া নূয়া লগামা আর গছ সংখ্যা বড়ামা, তার সঙ্গে যে জঙ্গল মান রয়েছে এটা তো উজড়ি গলানো,
1: হয়
0: তাকে কেনা করে বড়াই পারমা।
1: হ্যাঁ
0: হ্যাঁ, ই কথাকে সবুলে নজর রাখলে যাইকি ই ধরাপৃষ্ঠটা বঞ্চি পারবা, নহলে কে জান।
1: হয় গা, হলে বিরসু।
0: হ্যাঁ দাদা,
1: ইয়াচিনর যেন খরা হচ্ছে গা,
0: হই
1: স্বেচ্ছাসেবী মানুষ অনুরোধ আয় যে সেমানে জায়গা জায়গা দেখি করে গোটে গোটে জল ছতর বনে দেবার কথা নেই কে?
0: হই হই,
1: বলে রাস্তাঘাটে যেন মানে যা আসবা করুছেন কমসে কম পানি টিকে হলে পিবার কে পাইবে।
0: হই আর ই ব্যবস্থা କେନ୍ କେନ୍ ଜାଗାନ ରହିଛେ ଆର କେନ୍ କେନ୍ ଜାଗାନ ଟିକେ ଅଭାବ ହେଇଯାଇଛେ।
1: ହଏ ହଏ ବୋଇଲେ ଯେନ୍ ଯେନ୍ ଅଭାବ ହଉଛେ ସେ ସେ ଜାଗାରେ ଇ ବୋଲିଆ କରବା ଲାଗି ଅନୁରୋଧ ହେ ନେଇକେ।
0: ହଇ ଦାଦା।
1: ହେଲେ ବିର୍ଷୁ।
0: ହଁ ଦାଦା।
1: ଦେଖ ଖରା ତ ପଡ଼ବା ସବୁ ବରଷ ହଉଛେ, ହେଲେ ଇ ବରଷ ଟିକେ ଅଧିକା ହେଇଛେ।
0: ହଇ ହଇ।
1: ତ ସେତାକେ ଜଗି ରଖିକରି ଚଲବାର ଅଛି ଆଉ ନେଇକେ।
0: ହଇ ହଇ।
1: ହେଲେ ସମୟ ହେଲା ନଗା ବୈଠକି ନ ଚାଷବାସର କଥା ପକାବାର।
0: ହଇ ବେଲେ ଡେରି ନି କରୁଙ୍ଗା, କଥା ପକେଇ ଦଉନ।
1: ହଏ ହଏ। ଚାଷୀ ଭାଇ ବହେନ ମାନେ ଆଜ ଜଣେ ଅଗ୍ରଣୀ ଚାଷୀଙ୍କ ସାଙ୍ଗେ କଥାବାର୍ତ୍ତା ହେମା। ହେଲେ ଚାଷବାସ ବିଷୟରେ କଥାବାର୍ତ୍ତା ହେବାର ଆଗରୁ ଯେଉଁ ଆମେ ତାଙ୍କୁ ଆମର କାର୍ଯ୍ୟକ୍ରମ ନ ସ୍ୱାଗତ କର୍ମା। ଭାଇ ଜୁହାର।
2: ଜୁହାର ଆଜ୍ଞା।
1: ଆମର କାର୍ଯ୍ୟକ୍ରମ ନ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ ଆଜ୍ଞା।
1: ବୋଲେ ଆମର ଯେନ୍ ଚାଷୀ ଭାଇ ବହେନ ମାନେ ଆପଣଙ୍କର କଥା ଆଜିକା ଶୁଣୁଛନ୍, ସେମାନଙ୍କୁ ଆପଣଙ୍କର ନାଁ ପରିଚୟ ଟିକେ କହିବେ।
2: ନାମ ହେଲା ଶଙ୍କର ମିଞ୍ଜ, ଗ୍ରାମ ଖୁଣ୍ଟଗାଁ, ଆଉ ବ୍ଲକ ଆମର ନୂଆଗାଁ।
1: ବୋଲେ ଆପଣ ତ ଜଣେ ଜଣାଶୁଣା ଚାଷୀଆନ୍, ଆର୍ ବହୁତ ଦିନ ଚାଷବାସ ବି କରୁଛନ୍, ତ ଚାଷବାସଟା କେତେ ବରଷ ହେଲାନ ଆପଣ ଆରମ୍ଭ କରିଛନ୍?
2: ଚାଷବାସ ତ ପିଲାଦିନରୁ ଆରମ୍ଭ ହେଇଛି, କାହିଁକିନା ବାପା ମାନେ ବି ଚାଷ କାମ ନି କରୁଥିଲେ, ବେଳେ ତା ଦେଖି ଦେଖି କରି ମୁଁ ବି ବାପା ମାନଙ୍କଠୁ ଶିଖିଯାଇଛି।
1: ବୋଲେ ଆପଣଙ୍କର ଗାଁ ଆଡ଼େ କେନ୍ କେନ୍ ପ୍ରକାର ଚାଷ ବିଶେଷ କରି ଆପଣମାନେ କରିଥିସନ୍?
2: ଆମର ଗାଁ ଆଡ଼େ ବେଶୀ ତର କହିଲେ କି ଫୁଲକୋବି ହେଲା, ବନ୍ଧା ହେଲା, ଭେଣ୍ଡି ହେଲା, ଆଉ ବାଇଗଣ ହେଲା, ଟମାଟର ହେଲା, କାକୁଡ଼ି, ଜହ୍ନି, ଏସବୁ ବେଶୀ କରି ନେଇ ହୁଏ।
1: ଆଉ ଆପଣଙ୍କର ଯେନ୍ ମୁଖ୍ୟ ଚାଷଟା ଯେନ୍ଟାକି ଆମର ଯେନ୍ ଧାନ ଚାଷ,
2: ଆଜ୍ଞା,
1: ଇ ଚାଷ ମାନେ କେନ୍ତା କାଣା କରୁଛନ୍, କେନ୍ କେନ୍ ପ୍ରକାରର ସବୁ ବିହନ ମାନେ ଚାଷ କରୁଛନ୍? କାଁ କରି ଆଗେ ତ ଲୋକ ଦେଶୀ ବିହନ ବିଶେଷ କରି କରୁଥିଲେ, ଆରୁ ଆଜିକାଲି ତ ସବୁ ଜିନିଷ ହାଇବ୍ରିଡ଼ ହେଇଗଲାନ, ବୋଲେ କେନ୍ତା କାଣା ସବୁ କରୁଛନ୍?
2: ଆମେ ବି ଆଜ୍ଞା ଏବେ ହାଇବ୍ରିଡ଼ ନି କରୁଛୁଁ, ଆଉ ଦେଶୀଟା ଛାଡ଼ି ଦେଇଛୁଁ। ହାଇବ୍ରିଡ଼ଟା କଲେ ଟିକେ ଅଧିକ ଅମଳ ହୁଏ, ଆଉ ହାଇବ୍ରିଡ଼ଟା ବେଶୀ ଅମଳ ହେଲେ ଅଧା ବିକି ଦେଉଛୁ, ଅଧା ଖାଇବା ପାଇଁ ରଖୁଛୁଁ, ସେଥିରେ ଏବେ ଦୁଇ ପଇସା ଆସେ।
1: ହେଲେ ଆଜିର୍କା ଯେନ୍ ବିଷୟରେ ଆମେ ଆଜି କଥାବାର୍ତ୍ତା ହେମା, ଖାସ୍ କରି ଯେନ୍ ଖରାଦିନିଆ ଚାଷ୍ମାନେ ସବୁ କରାହେଉଛି, ଯେନ୍ତାକି ଆମର ଲତା ଜାତୀୟ,
2: ଆଜ୍ଞା,
1: ତ ଖରାଦିନିଆ କିଛି ଲତା ଜାତୀୟ ଚାଷବାସ କରସନ୍ କି କେନ୍ତା କାଣା
2: କରିଛୁ? ଆଜ୍ଞା, କାକୁଡ଼ି ହେଲା, ଜହ୍ନି ହେଲା, ଏସବୁ ଚାଷ ହେଇଛି।
1: ବୋଇଲେ ପହଲା କରି ଯେଉଁ ଆପଣ ଯେନ୍ କାକୁଡ଼ି ଚାଷ କରିଛନ୍, ଏ କାକୁଡ଼ି ଚାଷଟା ଆପଣ କେତେ ଜାଗାରେ କରିଛନ୍, କେନ୍ ବିହନ ଚାଷ କରିଛନ୍, ସେ ବିଷୟରେ ଟିକେ କହିବେ?
2: କାକୁଡ଼ି ଚାଷ ସେଇ 50 ଡିସମିଲ୍ ମେତି ଜାଗାରେ କରାହେଇଛି, ଆଉ ଆମର 7-star କହିକରି ଅଛି କିଷାନର କାକୁଡ଼ି ବିହନଟା, ଆମର ଦେଶୀଟା ସେଇଟା କରାହେଇଛି।
1: ତ ଆପଣ ଯେନ୍ 50 ଡିସମିଲରେ ଚାଷବାସ କରିଛନ୍, ଏଇଟା କେନ୍ ପ୍ରଣାଳୀରେ ସବୁ ଲଗାଲଗି କରିଛନ୍, କେନ୍ତା କାଣା କରିଛନ୍, ସେ ବିଷୟରେ ଟିକେ କହିବେ?
2: ସେଇଟା ପୁରା ଲାଇନିଂ କରିକରି 5 ଫୁଟ ଛାଡ଼ି କରି ଗୋଟେ ହିଡ଼ କରିଛୁଁ, ନାଲା କରିଛୁଁ, ସେ ନାଲାର ସାଇଟ ଯେମିତିକି ପାଣି ପୁରା ନାଇଁ ଲାଗିକରି ଠିକ୍ ମାନେ ଅଳ୍ପ ପାଣି ଲାଗବ, ଆଉ ସେଇଠାରୁ ଭଲ ଗଛ ବାହାରିବ, ଏମିତି 5 ଫୁଟ ଆଉ ଡିଷ୍ଟାନ୍ସଟା ରଖିଛୁ ଆମର 2.5 ଫୁଟ, ଏମିତି କରି ଡିଷ୍ଟାନ୍ସ ଦେଇକରି ଲାଇନ ଲାଇନ କରିକରି ଲଗାହେଇଛି।
1: ମାନେ ଗଛକେ ଗଛ 5 ଫୁଟ ରଖିଛନ୍?
2: ହଁ।
1: ଆଉ ଧାଡ଼ିକେ ଧାଡ଼ି 2.5 ଫୁଟ ରଖିଛନ୍?
2: ହଁ।
1: ଦୂରତାଟା?
2: ଦୂରତାଟା।
1: ତ ଏଇ ଭଳିଆ ସବୁ ବର୍ଷ ଏନ୍ତା ଡିଷ୍ଟାନ୍ସ ମେଣ୍ଟେନ କରିକରି ଚାଷବାସ କରୁଛନ୍ କି କେନ୍ତା କାଣା?
2: ହଁ, ଏଇଟା ସବୁ ବର୍ଷ ନି ଏମିତି ଡିଷ୍ଟାନ୍ସ ମେଣ୍ଟେନ କରିକରି ଚାଷ ହୁଏ, କାହିଁକିନା କଡ଼ା କରବାର ଲାଗି ଆମର ମେସିନ୍ ଅଛି, ମେସିନ୍ ଦ୍ୱାରା ନି ଆମର କଡ଼ା ଖସା ହେଉଛି, କହିକରି ଡିଷ୍ଟାନ୍ସ ରଖିଲେ ଯାଇକି ସେଇଟା ହେବ, ଆଉ ପାଖେ କରିଦେଲେ ମାନେ ଗଛ କଟିବାର ଚାନ୍ସ ଥାଏ।
1: ଓହୋ। ତ ଏଇ ଯେନ୍ ମେସିନ୍ କଥା କହିଲେ, ଏଇଟା କେନ୍ ମେସିନ୍ର ବ୍ୟବହାର କରୁଛନ୍?
2: ପାୱାର ଟିଲର ଗୋଟେ ଅଛି ଆମର ମେସିନ୍, କଡ଼ା ଖସା କରିବାର ଲାଗି, ହଡ଼ କରିବାର ଲାଗି ବି ସୁବିଧା ହୁଏ, ଆଉ ଗୋଟେ କଡ଼ା ଖସା କରିବାର ଲାଗି ହଣ୍ଡାର ବି ଅଛି।
1: ବୋଲେ ଏଥିରେ କଲେ ବଢ଼ିଆ ସୁବିଧା,
2: ବଢ଼ିଆ ସୁବିଧା ହେଉଛି, ଆଉ ଜଲ୍ଦି ବି ହେଉଛି।
1: ହେଲେ କାକୁଡ଼ି ଚାଷଟା ଭଲ ହେବାର ଲାଗି କାଣା କାଣା ସବୁ ନିହାତି ଧ୍ୟାନ ଦେବାର କଥା?
2: କାକୁଡ଼ି ଚାଷ ଭଲ ହେବାର ଲାଗି ଆମକୁ ପ୍ରଥମେ ତ ଜମିଟା ଭଲ ସଫା କରିବା ଦରକାର, ଆଉ ଡିଷ୍ଟାନ୍ସ ଦୂରୀ ରଖିକରି ଲଗେଇବା ଦରକାର, ଆଉ ଗୋବର ଖତ ହେଲା, ଜୈବିକ ଖତ ହେଲା, ଆଉ ଟିକେ ଭିଟାମିନ ଦେବା ଅଛି, ହେଲେ ଗଛଟା ଟିକେ ପ୍ରଥମରୁ ତାର ଜନ୍ମରୁ ହିଁ ସେଇଟା ଭଲ ହୃଷ୍ଟପୃଷ୍ଟ ବାହାରେ, ଭଲ ଫୁଲ ଫଳ ବି ଦିଏ।
1: ତ ଆପଣ ଯେନ୍ ମାଟି ପ୍ରସ୍ତୁତି କଲେ, ମାଟିକେ କେତେ ଥର ହଲ୍ କରିଥିଲେ?
2: 4 ଥର ନି ହୋଲ କରା ହେଇଥିଲା
1: ମାଟିକେ।
2: ହଁ, ପାୱାର ଟିଲର ରେ 2 ଥର ହେଇଥିଲା। ତାପରେ ବଡ଼ଦ ଅଛି ହଲ ରେ 2 ଥର କରିଥିଲି।
1: ମାନେ ହଲ ରେ ବି କରିଥିଲେ ଆଉ ପାୱାର ଟିଲର ରେ ବି କରିଥିଲେ।
2: ଆଜ୍ଞା,
1: ବେଶୀ ମାତ୍ରାରେ ଆମର ଯେନ୍ ମାଟିକେ ହାଲକା କରୁଛନ୍, ଏଇଟା ଭଲ ଚାଷ ହେବା ଲାଗି ନା କାଣା?
2: ହଁ, ଟିକେ ମାଟିଟା ହାଲକା ହେବା, ଆଉ ଯେନ୍ ଗଛଟା ଲଗେଇବା ତାର ମାଟି ହାଲକା ଥିଲେ ହୃଷ୍ଟପୃଷ୍ଟ ହେଇକରି ସେଟା ବାହାରେ। କଡ଼ା ଖସା କରିବାର ଆମର ନିହାତି 15-20 ଦିନ ଭିତରେ ଏଟା କଡ଼ା ଖସା ହେଇଯିବାର କଥା। ଆଉ ସେଠି କଡ଼ା ଖସା କରିବାରେ ଆମ ପଟାସ, DAP ଆଉ କମ ପରିମାଣରେ ଟିକେ ୟୁରିଆ ହେଲା, ଆଉ ଭିଟାମିନ ବାବଦରେ ଆମର ଟୋଟୋଗୋଲ୍ଡ ଅଛି, ସେଇଟା ଦେଇକରି କଡ଼ା ଖସା କଲେ ଗଛଟା ହୃଷ୍ଟପୃଷ୍ଟ ହେବ, ଭଲ ଗଛ ମୋଟା ମୋଟା ବି ହେବ।
1: ଆରୁ ଆର ଗୋଟେ କଥା, ଆମେ ଯାହା ବି ଚାଷବାସ କରିଥିସୁଁ, ଚାଷବାସରେ ନିହାତି କିଛି ନା କିଛି ରୋଗ ପୋକ ସମସ୍ୟା ରହିଥିସି।
2: ହଁ ଆଜ୍ଞା,
1: ବୋଲେ ଆପଣ ତ ଚାଷବାସ କରି ଆସୁଛନ୍ କାକୁଡ଼ିଟା ଆଗରୁ ବି।
2: ଆଜ୍ଞା,
1: ବୋଲେ ଏଥିରେ କାଣା ସବୁ ରୋଗ ପୋକ ସମସ୍ୟା ରହିଥିସି, ଆରୁ ଯାହା ବି ରୋଗ ପୋକ ସମସ୍ୟା ରହିଥିସି ସେତାକେ ଆପଣ କେନ୍ତା କରି କାଣା ଦମନ କରସନ୍, ଆରୁ ସେତାକେ କେନ୍ତା କରି ଦୂରୀଭୂତ କରସନ୍, ସେ ବିଷୟରେ ଟିକେ କହିବେ।
2: କାକୁଡ଼ି ବାହାରିଲା ବେଳକୁ ବେଶୀ ଦେଖାଯାଏ ଆମର ଭୁନଭୁନି ସବୁ, ଯେଉଁଟା ଛୋଟରୁ ହିଁ ସେ ପତ୍ର ବାହାରିଲାନି, ପତ୍ରରେ ସେମାନେ ବସନ୍। ଆଉ ସେମାନଙ୍କର ଲାଗି ଆମେ ଭୁନଭୁନିର ଔଷଧ ଆମର ଯେଉଁ ଦୋକାନ ଗାଁରେ ମିଳେ ସେଇଠାରୁ ଆଣିକରି ସେଟା ସ୍ପ୍ରେ ଦ୍ୱାରା ସେମାନଙ୍କୁ ଦମନ କରୁଛୁଁ। ଆଉ ଟିକେ ବଡ଼ ହେଇଗଲେ ପତ୍ରର ଟିକେ ବେଶୀ ଖରା ବାଜିଗଲେ କି ବେଶୀ ଇଏ ହେଇଗଲେ ପତ୍ର ଟିକେ କୁଞ୍ଚ କୁଞ୍ଚିଆ ହେଇଯାଏ, ମଡ଼ି ମଡ଼ି ହେଇଯାଏ, ସେଇଟା ତାର ବେମାର ଅଟେ। ତ ସେଇଟା ବି ସେଇ ଭୁନଭୁନି ଯେମିତି ଅଛନ୍, ପୁରା ଛୋଟିଆ ଛୋଟିଆ ସେଟା ଆଖି ଭିତରେ ବି ନାଇଁ ଦେଖାଯାଏ ଏମିତି ଅଛନ୍, ହେଲେ ସେଟାକୁ ବି ସେଇ ଭଲ ମେଡିସିନ ମାଗିକରି ସ୍ପ୍ରେ ମାରିଦେଲେ ସେ ପତ୍ର ବି ଭଲ ସଫା ହେଇଯାଏ ଆଉ ଭଲ ନେଇ ହୁଏ।
1: ତଥାପି ଜାଣେ ବି ମେଡିସିନ ସବୁ ବ୍ୟବହାର କରୁଛନ୍, ଏନ୍ତା କିଛି ନା ମାନେ ମନେ ଅଛି କେ, ଯେନ୍ଟାକି ଆମର ଚାଷୀ ଭାଇ ବୋନ ମାନେ ଜାଣିଲେ ବି ସେଭଳିଆ ଔଷଧ ପତ୍ର ସବୁ ମାରତେ?
2: ହଁ, ଭୁନଭୁନିର ଗୋଟେ ଅଛି ଆମର ମାନେ କମ୍ ରେଟ୍ ସେଟା ମିଳେ, ଡନ୍ କହିକରି ଅଛି, ଆଉ 2 ଟାଙ୍କିର ଗୋଟେ ମିଳେ, ସେଟା ଆମର 15 ଲିଟର ଟାଙ୍କିରେ 2 ଟାଙ୍କି ହେବ, ସ୍ପିଡ କହିକରି ଗୋଟେ ଅଛି, ସେ ଭୁନଭୁନିର ଭଲ ମେଡିସିନଟା ଅଟେ, ସେଟା ମାନେ ଥରେ ମାରିଦେଲେ ସେଟା 8 ଦିନ ଆଉ ସେଠି ନେଇ ଲାଗନ୍।
1: ବୋଲେ ନିହାତି ଆପଣ କେତେ ଥର ମାରୁଛନ୍ ପୁରା ଚାଷରେ?
2: ପୋକ ଯେମିତି ଆକ୍ରମଣ କଲେ ହେଲେ ସେଟା 8 ଦିନ ପରେ ଆଉ ଥରେ ମାରିଦେ, 8 ଦିନ ଛାଡ଼ି ଦେ, 8 ଦିନ ପରେ ଆଉ ଯଦି ସେମିତି ଜଣା ପଡ଼ୁଛି ଆହୁରି ଲାଗୁଛନ୍, ହେଲେ ଆଉ 8 ଦିନ 10 ଦିନ ୟା ତ 12 ଦିନରେ ଆଉ ଥରେ ଥରେ ଏମିତି ମଝି ମଝିରେ
1: ମରାଯାଏସି। ଆଉ ବି କିଛି ସମସ୍ୟା ଦେଖାଯାଏସି କି?
2: ହଁ ଆଜ୍ଞା, ଗୋଟେ ଆଉ ଗୋଟେ ସମସ୍ୟା ଅଛି କାକୁଡ଼ିର, ଯେଉଁ ବେଶୀ ଖରା ଇଏ ହେଇଗଲେ ପତ୍ରଟା ଜାଲି ଜାଲି ହେଇକରି ମାନେ ନେଳିଆ ହେଇକରି ସେଟା ଝଡ଼ି ଯାଉଛି, ଆଉ ପତ୍ର ପୋଡ଼ମିତି ହେଇଯାଏ, ତ ସେଟା ପାଣି କମ୍ ଅଭାବରୁ ବି ସେଟା ହୁଏ, ଆଉ ବେଶୀ ଖରାରେ ବି ସେଟା ହୁଏ।
1: ମାନେ ସେତାକେ ପୁରା ସମ୍ଭାଳିକି ରଖବାର ଅଛି?
2: ଆଜ୍ଞା,
1: ମଝି ଆଇକରି ରହିଲେ ଚାଷଟା ଠିକ ରହୁଛି?
2: ଆଜ୍ଞା,
1: ଯହ ପାଣି ନେଇ ହେବାର କଥା କି ଯହ ଖରା ବି ନେଇ ହେବାର କଥା?
2: ନାଇଁ ହେବାର କଥା।
1: ଆଚ୍ଛା, କାକୁଡ଼ି ତ ଆପଣଙ୍କର ଯେନ୍ କରୁଛନ୍ ସେଟା ତ ତଲେ ମାଡ଼ି ଯାଉଛେ?
2: ଆଜ୍ଞା।
1: ବୋଲେ ତଲେ ମାଡ଼ି ଗଲେ କାକୁଡ଼ିଟା ଭଲ ହେଇପାରୁଛେ କି?
2: ଯେତେ ବି କାକୁଡ଼ି ହେଉଛି ଆଜ୍ଞା ଆମର ଏଇ ଏରିଆରେ ସବୁ ତଳେ ନି ହେଉଛି, ଆଉ ତଳେ ହେଉଛି ସେ ହିସାବରେ ଆମର ଲତା ଜାତି ଅଟେ, ତେଣୁ ଲତା ଉପରେ ଉପରେ ଯୋଉଟା ଲଦି ହେଇଥାଏ ସେଟା ବହୁତ ସୁନ୍ଦର ବି ଆଉ ଭଲ ଦେଖା ବି ଯାଏ, ଆଉ ଭଲ ନି ଥାଏ, ଆଉ ଯୋଉ ଗାଁରେ ମାଟି ଲାଗିଯାଏ ସେଟା ଟିକେ ଦାଗ ହେଇଯାଏ।
1: ତ ଏଇ ଯେନ୍ ଆପଣ କାକୁଡ଼ିଟା କରୁଛନ୍, ଏଇଟା କେତେ ଦିନିଆ ଚାଷ ହେ, କେତେ ଦିନେ ଅମଲ ହେସି?
2: ଏଇ କାକୁଡ଼ି ଆଜ୍ଞା 35-40 ଦିନ ଭିତରେ ଏଟା ଅମଳ ହେଇଯାଇଛି।
1: ତ ଏଇଟା ତ ଗଲା ଆପଣଙ୍କର କାକୁଡ଼ି ଚାଷ କଥା, ଆଉ ଗୋଟେ ଯେନ୍ କହୁଥିଲେ ଟିକେ ଆଗରୁ ଯେ ଜହ୍ନି ଚାଷ କରିଛନ୍ ବୋଲିକରି, ଏଇଟା ବି ତ ଗୋଟେ ଲତା ଜାତୀୟ ଚାଷ ହେ?
2: ଆଜ୍ଞା।
1: ତ ଏଇ ଯେନ୍ ଖରାଦିନିଆ ଜହ୍ନି ଚାଷ ମାନେ ଯେନ୍ କରୁଛନ୍, ଏଇଟା ସବୁ ତଲେ କରୁଛନ୍ କି କିଛି ରାଇଜ ଦେବାର ପଡ଼ୁଛେ କି କେନ୍ତା କାଣା?
2: ନାଇଁ, ଏଟା ଖରାଦିନିଆଟା ତଳେ ନେବି ଭଲ ହେସି, ଆଉ ବର୍ଷାଦିନିଆ ଏଟା ରାନ୍ଧିଦେଲେ ସେଟା ଭଲ ନେଇ ହୁଏ, ଆଉ ମାନେ ଖରାଦିନିଆଟା ତଳେ ନି ସେଟା ଭଲ।
1: ତ ଏଥର ଯେନ୍ ଆପଣ ଜହ୍ନି କରିଛନ୍, ଏଇଟା କେନ୍ ପ୍ରକାରର ଭେରାଇଟିର ବିହନଟା କରିଛନ୍?
2: ଏଟା ଆମର କୁଲଜର ନେ ଅଟେ, ସେଟା ରାମାର ଜହ୍ନିଟା ଅଟେ, ଏଟା ଭଲ ହେସି, ଆଉ ମାନେ ସାଇଜ ବି ଭଲ ନେଇ ଆସୁଛି ଏଟା।
1: ଏଇଟା ହାଇବ୍ରିଡ ଜହ୍ନି କେ?
2: ହାଇବ୍ରିଡଟା ନି।
1: ଇଟା କେତେ କରିଛନ୍?
2: ଏଟା 12 ପକେଟ ମାଟି ଲଗା ହେଇଥିଲା, ଆଉ ଏଟା ବାହାରୁଛି ଏଖେନ।
1: ଆପଣ ଯେନ୍ କହିଲେ ଜହ୍ନି ଇହା ଯେନ୍ ବାହାରୁଛେ ବୋଇଲେ ଏତେ ଚାଷବାସ ଯେନ୍ କଲେ ଏଇ ଚାଷବାସ ଭିତରେ କିଛି ରୋଗ ପୋକ ସମସ୍ୟା ଦେଖାଯାଇଥିଲା କାଁ?
2: ଜହ୍ନିରେ ଦେଖାଯାଇଥିଲା ଆଜ୍ଞା, ଜହ୍ନିରେ ସେଇ ଭୁନଭୁନି ମାନେ ନି ସେ ଜହ୍ନି ଟିକେ ଇଏ କରିଦେଇଥିଲେ, ଆଉ ତାର ମେଡିସିନ ଦୁଇ ଥର ତିନି ଥର ମାରିଲି ତେବେ ଯାଇକି ସେଇଟା କଣ୍ଟ୍ରୋଲରେ ଆସିଲା ଆଉ ଗଛଟା ଭଲ ହେଲା।
1: ଆଚ୍ଛା ଆପଣ ମାନେ ଯେନ୍ ମଞ୍ଜି ମାନେ ସବୁ ବ୍ୟବହାର କରୁଛନ୍
2: ଆଜ୍ଞା,
1: ରୋଗ ପୋକ ଯେନ୍ ଲାଗୁଛେ ବୋଲିକରି କହୁଛନ୍, ବୋଲେ ମଞ୍ଜି ମାନେ ଯେନ୍ ବ୍ୟବହାର କରୁଛନ୍ ଯେ ସେଟା ଆଗରୁ ବିଶୋଧିତ ହେଇକରି ଥିସି କି ବିଶୋଧିତ କରବାର ପଡୁଛେ ନା କେନ୍ତା କାଣା?
2: ନାଇଁ ସେଟା ଆଗରୁ ବିଶୋଧିତ ନି ଥାଏ, ଯେତେବେଳେ ସେଟା ପ୍ୟାକିଂ କରନ୍ ସେତେବେଳେ ସେ କେମିକାଲ ବିଶୋଧିତରେ ହିଁ ସେମାନେ ପ୍ୟାକିଂ କରି କରି ନି କରିଥାନ।
1: ତଥାପି ରୋଗ ପୋକଟା ତାହାକୁ ଲାଗିଯାଉଛେ?
2: ଆଜ୍ଞା ଆଜ୍ଞା।
1: ତ ରୋଗ ପୋକ ନେଇ ଲାଗ୍ବା ବୋଲିକରି ବି ଆଗରୁ କିଛି କାଣା କରବାର ପଡୁଛେ କି ହେନ୍ତି ଚାଷବାସ କରୁଛନ୍?
2: ହେନ୍ତି ଆଇନି ଚାଷବାସ ଅଛି, ଆଉ ରୋଗ ପୋକ ମାନେ ଏଟା ତ ମଞ୍ଜି ଜାତୀୟ ଅଟେ, ଏଟା ବାହାରବା ପରେ ନି ଏଟା ରୋଗ ପୋକଟା ହୁଏ। ଆଗରୁ ତ ମାନେ ମଞ୍ଜିରେ ଏତେ ନାଇଁ ଜଣା ପଡ଼ିଥାଏ, କିନ୍ତୁ ଯେତେବେଳେ ଅଙ୍କୁର ହେଇକରି ଗଛ ବାହାରି ଯାଏ ସେତେବେଳେ ଆମର ବାହାରୁ ଯେଉଁ ଜୀବାଣୁ ହେଲା କି ଇଏ ଭୁନଭୁନି ହେଲା ଏସବୁ ସେଇଠି
1: ମାଟିରୁ ହିଁ ସବୁ ଆସିକରି ସେ ରୋଗ ପୋକ ସମସ୍ୟା ସୃଷ୍ଟି କରୁଛନ୍। ତ ଏଥର ଆପଣ ଜହ୍ନି ଯେନ୍ ବିକା ଭଞ୍ଜା କରୁଛନ୍, କେନ୍ତା ଜହ୍ନି ଭଲ ହେଇଛେ ନା କାଣା?
2: ହଁ ଜହ୍ନି ଭଲ ହେଇଛି, ଆଉ ସାଇଜ ବି ଭଲ ନେଇ ଅଛି, ମାର୍କେଟରେ ବି ଭଲ ସେଟା ମାନେ ଧରୁଛନ୍ କଷ୍ଟମର ବି,
1: ବିକ୍ରି
2: ଠିକ ଅଛି।
1: ତ ଏଇ ଯେନ୍ ମଝିରେ ମଝିରେ ତୁଲୁଛନ୍, ତୁଲା ଭିତରେ ବି ଆର ବି କିଛି ଦେଖଭାଲ କରବାର ପଡୁଛି କି ଜହ୍ନି ଗଛକେ?
2: ହଁ ଦେଖବାରକେ ପଡୁଛି, ମଝି ମଝିରେ ଯେମିତି ଏବେ ବର୍ଷା ପଡ଼ିଲା କି ଯେତେବେଳେ ପାଣି ମଡ଼ାଇଲୁ ସେତେବେଳେ ମଝି ମଝିରେ ଟିକେ ଟିକେ ୟୁରିଆ ସାର ପକାଇକି ପଡ଼ବ, ଆଉ ସ୍ପ୍ରେ କରିକି ପଡ଼ବ ଫୁଲ ଫଳ ପାଇଁ, ଫିର୍ କୀଟନାଶକ ପାଇଁ ସେ ଭୁନଭୁନି ମାନଙ୍କର ପାଇଁ, ଗଛଟା ଯେମିତି ଆଉ ନୂଆ ମେତି ଦେଖାଯିବ ତାର ପାଇଁ ଭିଟାମିନ ବି ଦେଇକି ପଡ଼େ, ହେଲେ ସେ ଗଛଟା ପୁଣି ଆଉ ମାନେ ଆଗର ମେତି ନେଇ ସେଟା ହୃଷ୍ଟ ପୃଷ୍ଟ ହେଇକରି ବଢ଼ବା ଆଉ ଅଧିକା ଫଲ ଦେବା।
1: ତ ଆପଣ ତ ଏତେ ସବୁ ଚାଷବାସ କରୁଛନ୍, ହେଲେ ଆପଣଙ୍କର ପାଣିର କାଣା ସୁବିଧା ଏନ୍ତା ହିଁ ରଖିଛନ୍ ଯେ ଖରାଦିନେ ଚାଷବାସ ବି କରିପାରୁଛନ୍?
2: ଘରେ ପାଖରେ ନେଇ ବୋରିଂ କରାହେଇଛି, ତ ବୋରିଂ ଦ୍ୱାରା ହିଁ ଆମର ସୁବିଧା ଅଛି ଯେ ମାନେ ଖରାଦିନିଆ ବି ଚାଷ ହେଇଯାଉଛି, ଆଉ ପାଣିର ଅଭାବ ନାହିଁ ସେଠି, ପାଣି ଭଲ ନି ବାହାରିଛି, ବାର ଘଣ୍ଟା ଚବିଶ ଘଣ୍ଟା ଚଲାଇଲେନି ପାଣି ଭରପୁର ନି ଦେଉଛି।
1: ତ ଆପଣ ଯେନ୍ ବୋରିଂଟା କରିଛନ୍, ଏଇଟା ନିଜର ହିସାବରେ ବୋରିଂଟା କରିଛନ୍ କି ସରକାରୀ କିଛି ସହାୟତାରୁ କରିଛନ୍?
2: ନିଜର ହିସାବରେ ନି କରିଛି ଆଜ୍ଞା।
1: କେତେ ଖଣ୍ଡେ ଗାଢା କରିଛନ୍?
2: 220 ଫୁଟ ଗାଢା ଅଛି।
1: ଆଉ ଶୁଣବାରକେ ମିଲ୍ସି ଯେ ଖୁଡ଼ଗାଁ ଗାଁ ସାଇଟ୍ ଆଡ଼େ ବୋରିଂଟା ସକ୍ସେସଫୁଲ କେନ୍ କେନ୍ ଜାଗାରେ ନେଇ ହୁଏ ବୋଲିକରି ଏନ୍ତା କିଛି ରହିଛି କେଁ?
2: ହଁ ଅଛି ଆଜ୍ଞା, ସକ୍ସେସ ନାହିଁ କହିକରି ଆମର ଗଭର୍ଣ୍ଣମେଣ୍ଟ ଥ୍ରୁରୁ ଆମକୁ ବୋରିଂ ମିଳିଲାନି, ଆପ୍ଲାଏ ବି କରିଥିଲୁ କିନ୍ତୁ ସକ୍ସେସ ନାହିଁ, ଖୁଡ଼ଗାଁ ଏରିଆରେ କହିଲେ ଆଉ ଆମକୁ ନେଇ ଦେଲେ, ତଥାପି ଆମର ବିଶ୍ୱାସ ଥିଲା ଯେ ଆମର ଇଆଡ଼େ କୂଅ ଫୁଅ ବି କୋଡ଼ା ହେଇଥିଲା ଯେ ଆମର ପଥର ଏରିଆ ଅଛି, ସେଥିପାଇଁ ଆମେ କହିଲୁ କି ନାଇଁ ବୋରିଂ ହିଁ କରାଇବାଟା ଭଲ ହେବ, ଆଉ ବୋରିଂ କରାଲୁ
1: ମାନେ ନିଜର ଖର୍ଚ୍ଚରେ
2: ନିଜର ଖର୍ଚ୍ଚରେ ନି।
1: ଆଉ ମିନ୍ ବାବୁ ଆଉ ଗୋଟେ କଥା ଇନ ଆମେ ଆପଣଙ୍କୁ ପଚରାବା ଲାଗି ଚାହିଁବୁ ଯେ ଚାଷବାସ ଆମେ ଯାହା ବି କଲେ ଚାଷବାସର ମୁଖ୍ୟ ସମସ୍ୟା ରହିଛି ବିକ୍ରି ବଟା।
2: ଆଜ୍ଞା ଆଜ୍ଞା।
1: ତ ବିକ୍ରି ବଟା ସବୁ କେନ୍ତା କାଣା କରୁଛନ୍, କାଣା ସୁବିଧା ଅଛେ, କେନ ନେଇକରି ବିକ୍ରି ବଟା କରୁଛନ୍ ସେ ବିଷୟରେ ଟିକେ ଆମକୁ କହିବେ?
2: ବଜାର ଆମର ଖୁଣ୍ଟ ଗାଁରେ ଦୁଇଟା ବଜାର ଅଛି, ବୁଧବାର ଶନିବାର ସେଠୁ ଯାହା ବେଶୀ ବାହାରୁଛି ସେଠି ବିକି ଦେଉଛୁଁ, ପୁଣି ସୋମବାର ହେଲା ଗୁରୁବାର ହେଲା ଆମର ଝିରପାଣି ହାଟ, ପୁଣି ଆସିଗଲା ଆମର ମଙ୍ଗଳବାର ହେଲା କି ଶୁକ୍ରବାର ହେଲା ସେଟା ଆମେ ଆନବାଗାନ ଯେଉଁଟା ଆମର ଝାଡ଼ଖଣ୍ଡ ମାର୍କେଟ ଅଛି ସେଠି ବିକ୍ରୟପଟା କରୁଛୁଁ।
1: କେଁଥି ନେବାର ଆନବାର କରୁଛନ୍? ସବୁ ସବ୍ଜି ପତର
2: ବାଇକ୍ ଦ୍ୱାରା ନି ନେବା ଆନବାର କରୁଛୁଁ।
1: ତ ମିନ୍ ବାବୁ ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ଆଉ ମୁଇଁ ଭାବୁଛେ ଆମର ଶ୍ରୋତା ଭାଇ ବୋହେନ ମାନେ ବି ଶୁଣିକରି ଇ ଭଳିଆ ଚାଷବାସ କରବାର୍ ଲାଗି ସେମାନେ ଆଗ୍ରହ ପ୍ରକାଶ କରିବେ। ଆଉ ଆପଣ ଆମର ଆକାଶବାଣୀକେ ସମୟ ଦେଇଥିବାରୁ, ଆମର ଆକାଶବାଣୀ ତରଫରୁ, ଆମର କିଷାନବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
2: ଜୁହାର ଆଜ୍ଞା।
0: ଦାଦା
1: ହଁ ବିର୍ସୁ,
0: ଚାଷବାସର କଥା ତ ଶୁଣିଲା?
1: ହଏ ହଏ ହଏ,
0: ବୋଲେ ଆମର ଏଇ ଚାଷବାସର କଥା ଟିକେ ନିଆରା ଥିସି ଗା?
1: ହଏ ଗା, ସେଥିର୍ ଲାଗି ତ ବୈଠକି ବସିଛୁ।
0: ଆରୁ ଇ ଆମର ବୈଠକି ନ ଯେ ଦେଖ ନୂଆ ନୂଆ ଚାଷୀମାନଙ୍କର କଥା ପଡ଼ସି, କେତେ ମଜା ଲାଗ୍ସି ତାଙ୍କର ଚାଷବାସର କଥାକେ ଶୁଣବାର୍ ଲାଗି।
1: ହଏ ହଏ
0: ନୂଆ ନୂଆ ଚାଷ ମାନକେ କରସ, ନୂଆ ନୂଆ କିଛି ନା କିଛି ନୂଆ ଟେକ୍ନିକ ହେନ ଲଗାସନ ହିଁ।

0: ବିର୍ଷୁ
1: ହଁ ଦାଦା,
0: ଦେଖ ଗା, ସୂଚନାମାନଙ୍କୁ କହିବାର ସମୟ ହେଇଗଲାନ।
1: ହଇ ତ ପହିଲା କରି ଯେଉଁ ବଜାର ହାଟ ମାନଙ୍କରେ କେନ୍ତା କାଣା ଦରଦାମ ରହିଥିଲା ଗା, ସବଜି ପତ୍ର ମାନଙ୍କର ଇ କଥାକେ ଜଣେଇ ଦେମା।
0: ହଏ ହଏ, ବୋଲେ ଆମର ରାଉରକେଲା ବଜାରଟେ ଆଜିର୍କା ଇ ଭଳିଆ ଦରଦାମରେ ପନିପରିବା ସବୁ ବିକ୍ରି ବଟା ହଉଥିଲା। ବୋଲେ ଆଲୁଟା କିଲୋ ପିଛା 16 ରୁ 18 ଟଙ୍କା, ପିଆଜ 25 ଟଙ୍କା, ଟମାଟର 40 ରୁ 50 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି 30 ଟଙ୍କା, ବରବଟି 40 ଟଙ୍କା, କଲରା ଆର କୁନ୍ଦୁରୁ 40 ଟଙ୍କା ଲେଖାଏଁ, କାଖେର 20 ରୁ 30 ଟଙ୍କା, କଞ୍ଚା କଦେଲ 40 ରୁ 50 ଟଙ୍କା, ମାଖନ 20 ରୁ 30 ଟଙ୍କା, ପଟଲ 40 ରୁ 50 ଟଙ୍କା, ଫୁଲକୋବି 35 ରୁ 40 ଟଙ୍କା, ବନ୍ଧାକୋବି 20 ରୁ 25 ଟଙ୍କା, ବିଟ 40 ଟଙ୍କା, ଗାଜର 40 ରୁ 50 ଟଙ୍କା, କଞ୍ଚା ମିର୍ଚା 100 ରୁ 120 ଟଙ୍କା, ଲାଉ ଗୋଟାକେ 15 ରୁ 20 ଟଙ୍କା, ସାରୁ 50 ଟଙ୍କା, ମୁନଗା ଖଡ଼ା 20 ଟଙ୍କା, ଅଦା 120 ଟଙ୍କା, ଆରୁ ଲେସୁନ 180 ରୁ 200 ଟଙ୍କା।
1: ହଇ ହଇ, ଇ ବାଗେ ସବୁ ଦରଦାମାନ ରହିଥିଲା।
0: ବୋଇଲେ ପାନିପାଗର ସୂଚନା ବି ଜଣେଇ ଦଉଁ ଗା।
1: ହଇ ହଇ, ଜଣେଇ ଦଉଁ। ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାନିପାଗ ବିଭାଗ କିରେଇଠାନୁ ଯେନ୍ ସୂଚନା ମିଳିଛେ, ସେ ହିସାବ ନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ସଫା ହିଁ ରହିବା। ଆରୁ ଯେନ୍ ତୁଲପବନଟା ବୋହିବା, ଇଟା ଘଣ୍ଟା ପ୍ରତି 5 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 42 ଡିଗ୍ରୀ, ଆରୁ ସବୁନୁ କମ୍ 28 ଡିଗ୍ରୀ ସେଲସିୟସ୍ ଭିତରେ ରହିପାରେ। ହେ ବାଗିର ଆର୍ଦ୍ରତାଟା ସବୁନୁ ଏତକା 83% ଆରୁ ସବୁନୁ କମ୍ 14% ରହିବା ବୋଲିକିରି ସୂଚନାଟା ରହିଛେ।
0: ବୋଲେ ଇ ଭଳିଆ ପାଣିପାଗର ସୂଚନା ଥିଲା।
1: ହଇ ହଇ,
0: ହେଲେ ବିର୍ଷୁ।
1: ହଁ ଦାଦା,
0: ସମୟ ହେଲା ନଗା ବୈଠକି ସରାବାର।
1: ହଇ ହେଲେ ସବୁଦିନର ଭଳିଆ ଆମର ଚାଷୀ ଭାଇ ଭଉଣୀ ମାନଙ୍କେ ଆମର ଠିକନାଟା ଜଣେଇ ଦେମା।
0: ହଏ ହଏ,
1: ଯେନ୍ ଠିକନା କେ ପାଇକିରି ଆମର ଏଇ କାର୍ଯ୍ୟକ୍ରମ ବିଷୟ ମତାମତ ରଖିପାରମେ, ତାର ସାଙ୍ଗେ କାଣା ସବୁ ଚାଷବାସ ରହିଛେ ତାଙ୍କର ଇ କଥା ମାନକେ ବି ଲେଖମେ।
0: ହଏ ଗା,
1: ତ ଆମକେ ଚିଠି ଲେଖବା ଲାଗି ଠିକନା ହଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ହଇ ହଇ, ଆରୁ ଚାଷୀ ଭାଇ ବହେନ ମାନେ, ଆପଣ ମାନେ ତ ଜାଣିଛନ୍ ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି।
0: ବୋଇଲେ ଚାଷୀ ଭାଇ ଭଉଣୀ ମାନେ, ଆଜିର ଲାଗି ଆମର ବିର୍ଷୁ ଭାଇକେ ଆରୁ ସମାରୁ ଭାଇକେ ବୈଠକିନୁ ବିଦାୟ ଦଉନ୍। ଜୁହାର।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କିଷାନ ଭାଇ ଭଉଣୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନାରେ ଥିଲେ ଶ୍ରୀ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୌଭାଗ୍ୟ ହରିପାଲ ଏବଂ ବୀରେନ୍ଦ୍ର ପ୍ରତାପ ସିଂ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କିଷାନ ଭାଇ ଭଉଣୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନାରେ ଥିଲେ ଶ୍ରୀ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୌଭାଗ୍ୟ ହରିପାଲ ଏବଂ ବୀରେନ୍ଦ୍ର ପ୍ରତାପ ସିଂ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଇତିଶ୍ରୀ ଜେନା। ଶୁଣିବା ଏହି ବିଜ୍ଞପ୍ତି ପରେ।

0: ନମସ୍କାର ଶ୍ରୋତା ବନ୍ଧୁ, 102.6 FM ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ଇତିଶ୍ରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଏବଂ ନେଇଯିବା ପ୍ରଥମ କଲ୍। ହ୍ୟାଲୋ ରାଉରକେଲା।
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ।
0: ଭଦ୍ରକରୁ କହୁଛନ୍ତି? ମୁଁ ବୋଧେ ଫାର୍ଷ୍ଟ ଟାଇମ୍ ଆପଣଙ୍କ ସହିତ କଥା ହଉଛି।
1: ନାଁଟା ଜାଣିନି। ମୁଁ କିନ୍ତୁ ରାଉରକେଲା ସହିତ ଏମିତି ଦୁଇ ତିନି ଥର କଥା ହେଇଛି ରାଉରକେଲା। ଆପଣଙ୍କ ସେତେବେଳେ ନଥିବେ ଘର, କିନ୍ତୁ ମୁଁ କଥା ହେଇଛି।
0: ଆଚ୍ଛା, ନରେନ୍ଦ୍ର ବାବୁ କେମିତି ଅଛନ୍ତି କୁହନ୍ତୁ ଆଗେ।
1: କଣ କରିବା ବାପା, ଋତୁଚକ୍ର ତ ପରିବର୍ତ୍ତନ ହଉଛି। ଖରା ପରେ ବର୍ଷା, ବର୍ଷା ପରେ ଶୀତ, ତ ଏମିତି ଆସେ। ବର୍ତ୍ତମାନ ତ ଜୋର ଖରା, ତାରି ଭିତରେ ଜୀବନ ଚାଲିଛି ବାପା।
0: କଣ କରନ୍ତି ଆପଣ ନରେନ୍ଦ୍ର ବାବୁ?
1: ବାପା ମୁଁ ଥିଲି ଶିକ୍ଷକତା କରୁଥିଲି, ଏବେ ଘରେ ଅଛି।
0: ଆପଣ ରିଟାୟାର୍ଡ ହେଇସାରିଲେଣି କି?
1: ହଁ, ରିଟାୟାର୍ଡ ହେଇସାରିଲି, ଏବେ ଘରେ କାମ କରୁଛି। ବାଡ଼ି ବଗିଚାରେ ଟିକେ ଗଛ ପତ୍ର ଲଗେଇଛି, ତା ସହିତ ଗଛ ପତ୍ର ବି ଯତ୍ନ ନେଉଛି, ପନିପରିବା କିଛି କରିଛି, ଆଉ ତା ସହିତ ବି ମୁଁ ଟିକେ ଲେଖେ, ଆମର ଟିକେ କବିତା ଭଲ ମନ୍ଦ ଟିକେ ଲେଖେ, ଆକାଶ ଆଣିକି ପଠାଏ, ଆଉ ଏମିତି କିଛି ଚାଲିଛି ଆଉ।
0: ଆଚ୍ଛା, ବହୁତ ବଢ଼ିଆ କଥା। ଆପଣ ଗଛ ଲଗାନ୍ତି କହିଲେ, ବର୍ତ୍ତମାନ କ'ଣ ଲଗେଇଛନ୍ତି? ମାନେ ଫୁଲ ନା ପନିପରିବା ନା କେମିତି କ'ଣ କ'ଣ ଲଗେଇଛନ୍ତି?
1: ନାଇଁ ବାପା, ଟିକେ ଫୁଲ ଗେଣ୍ଡୁ ଫୁଲ ଲଗେଇଥିଲି ଶୀତ ଦିନରେ।
0: ଆଜ୍ଞା,
1: ହଁ, ଗେଣ୍ଡୁ ଫୁଲ ଶୀତ ଦିନରେ ଲଗେଇଥିଲି। ଏବେ ଜହ୍ନି ଅଛି, ଆଉ ଭେଣ୍ଡି କିଛି ଅଛି, ଆଉ ଫୁଲ ଗଛ ଲଗେଇଛି ଏମିତି। ତାପରେ ଲେଖାଲେଖି ପଢାପଢିରେ ମୁଁ ଟିକେ ପଢିବାକୁ ଭଲ ପାଏ। ବହୁତ ବହି, ଉପନ୍ୟାସ ହଉ, ଗଳ୍ପ ହଉ, ବହୁତ ବହି ବି ଉପନ୍ୟାସ ବହି ରଖିଛି, ଗଳ୍ପ ବହି, ତାକୁ ଟିକେ ପଢେ। ଆଉ ତା ସହିତ ଟିକେ କବିତା ଭଲ ମନ୍ଦ ଟିକେ ଲେଖେ ଆଉ।
0: ଆଚ୍ଛା, ବହୁତ ବଢିଆ କଥା। କୁହନ୍ତୁ, କୋଉ ଗୀତ ଶୁଣିବେ ଆଜି?
1: ଠିକ ଅଛି ବାପା, ଗୋଟେ ଦେଇଦେବେ ଗୋଟେ ଗୀତ ଆପଣଙ୍କର ଯୋଉ ସୋର ଫିଲ୍ମ ରହିଛି, ଇଏ ପ୍ୟାର କା ନଗମା ହେ। ହଁ, ସୋରରେ ଅଛି ଆମର ମନୋଜ କୁମାର ଯୋଉ ସୋର ଫିଲ୍ମ ରହିଛି, ସେଇ ସୋର ଫିଲ୍ମ ପ୍ୟାର କା ନଗମା ହେ।
0: ଠିକ ଅଛି, ଏଇ ଗୀତ ହିଁ ଆପଣଙ୍କ ପାଇଁ ମୁଁ ପ୍ଲେ କରିଦେବି। ଠିକ ଅଛି
1: ଆଜ୍ଞା, ରହିଲି ବାପା, ରହିଲି ବାପା,
0: ଆଜ୍ଞା, ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ରାଉରକେଲା ନମସ୍କାର ମ୍ୟାଡମ।
0: ନମସ୍କାର, କିଏ କହୁଛନ୍ତି? କେମିତି ଅଛନ୍ତି ଆପଣ? ମୁଁ ବି ବହୁତ ଭଲ ଅଛି। କଣ କରୁଛନ୍ତି? ଘରେ କିଏ କିଏ ଅଛନ୍ତି? ଆଚ୍ଛା, ତାହେଲେ ଆମେ ଆଗରୁ କଥା ହେଇଥିଲେ, ଆପଣ ଏଇ ବିଷୟରେ ମତେ କହିଥିଲେ ମଧ୍ୟ। ଆଜ୍ଞା ଆଜ୍ଞା। ଆଚ୍ଛା, ଆପଣ କହିଦିଅନ୍ତୁ କୋଉ ଗୀତ ଶୁଣିବେ ଆଜି?
1: ଆଜି ଇତିହାସ ଫିଲ୍ମର ଗୀତଟି ଦେଇଦେବେ।
0: କୋଉ ଗୀତ ଶୁଣିବେ? ଇତିହାସ ଫିଲ୍ମର
1: ଗୀତଟି ଦେଇଦେବେ,
0: ଯେକୌଣସି ଗୀତ। ତେବେ ଠିକ ଅଛି, ଆପଣଙ୍କ ମନପସନ୍ଦର ଗୀତ ଆମେ ପ୍ଲେ କରିଦଉଛୁ। ନେକ୍ସଟ ଟାଇମ୍ କଲ୍ କରିବେ, ଆମେ କଥା ହେବା।

0: ହ୍ୟାଲୋ ରାଉରକେଲା, ହ୍ୟାଲୋ, କିଏ କହୁଛନ୍ତି?
1: ମୁଁ ଲୋକନାଥ ସାହୁ ବାଲୁବାଲ ବରଗଡ଼ରୁ କହୁଛି।
0: ବରଗଡ଼ରୁ?
1: ହଁ ବରଗଡ଼ ବାଲୁବାଲ
0: ଆଚ୍ଛା, କେମିତି ଅଛନ୍ତି
1: ବରଗଡ଼
0: ଆପଣ?
1: ଡିଷ୍ଟ୍ରିକ୍ଟ।

0: କରିବା ନାହିଁ।
1: ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ? ଠିକ ଅଛି, ଆପଣଙ୍କ ପାଇଁ ଏଇ ସୁନ୍ଦର ଗୀତଟି ପ୍ଲେ କରିଦେଉଛି। ଆପଣ ଯେଉଁମାନଙ୍କୁ ଡେଡିକେଟ୍ କଲେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛି। ନେକ୍ସଟ ଟାଇମ୍ କଲ୍ କରିବି, କଥା ହେବା। ଆଜ୍ଞା, ରହିଲି, ନମସ୍କାର।

0: ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଶଗଡ଼ ଜିଲ୍ଲାରୁ କହୁଛି।
1: ଆଜ୍ଞା ନରେନ୍ଦ୍ର ବାବୁ କେମିତି ଅଛନ୍ତି?
0: ଭଲ ଅଛି।
1: ଆଚ୍ଛା କୁହନ୍ତୁ କଣ କରନ୍ତି ଆପଣ?
0: ଟେଲରିଂ କାମ କରେ।
1: ଟେଲରିଂ? ଆପଣ ସବୁ ପ୍ରକାର ସିଲେଇ କରନ୍ତି?
0: ହଁ ଲେଡ଼ିଜ କାମ।
1: ଲେଡ଼ିଜ? ଆଚ୍ଛା
0: ଆଚ୍ଛା
1: ଆଚ୍ଛା ଆଚ୍ଛା ଆପଣ ଏକଲା କରନ୍ତି କି ଲୋକ ରଖିଛନ୍ତି?
0: ଆଗରୁ ଥିଲେ ଲୋକ ସବୁ ପଳେଇଲେଣି, ଏବେ ଏକଲା କରୁଛି।
1: ଆମେ ଆଗରୁ କଥା ହେଇଥିଲେ, ମୋର ଯାହା ମନେ ପଡୁଛି। ଆଚ୍ଛା ଆଚ୍ଛା ଆଚ୍ଛା ବାହାଘରିଆ ସିଜନରେ ତ ଆପଣଙ୍କର ଭଲ ବ୍ୟବସାୟ ହେଉଥିବ?
0: ବାହାଘର ସିଜନ ଖୁବ କମ ହୁଏ, ଆଜି ଅନ୍ୟାନ୍ୟ ପୂଜା ଭୁଜି ପର୍ବପର୍ବାଣିରେ କିଛି ହୁଏ, ରଜ ଆସୁଛି କିଛି।
1: ଆଚ୍ଛା ଆଚ୍ଛା ଟେଲରିଂ କରନ୍ତି ଆପଣ? ନାଇଁ ଆଚ୍ଛା, କେତେ ବର୍ଷ ହେଲାଣି ଆପଣ କରୁଛନ୍ତି ଏ କାମ? ଆଚ୍ଛା କୁହନ୍ତୁ କୋଉ ଗୀତ ଶୁଣିବେ ଆଜି? କାହିଁକି ଏମିତି ଗୀତ ଆପଣ ଶୁଣିବେ, ମେରା ଜୀବନ କୋରା କାଗଜ? ଆଚ୍ଛା ଠିକ ଅଛି, ଗୀତଟି ଆପଣଙ୍କୁ ନିଶ୍ଚିନ୍ତ ଭାବେ ଶୁଣେଇବି। କାହାକୁ ଡେଡିକେଟ୍ କରିବେ?
0: ଡେଡିକେଟ୍ ଆପଣଙ୍କ ରାଉତରା କେନ୍ଦ୍ର ଯେତେ ଷ୍ଟାଫ୍ ଅଛନ୍ତି ସମସ୍ତଙ୍କୁ, ଆମର ସୁନ୍ଦରଗଡ଼ର ତାଙ୍କ ଅଶୋକ ପତି, ରବୀନ୍ଦ୍ର ମେହେର, ପଙ୍କଜ ମିଶ୍ର, ଆଉ ଯେତେ ସବୁ ଶୁଣୁଛନ୍ତି ସେଟା ଭାଇ ଭଉଣୀ ସମସ୍ତେ।
1: ଆଚ୍ଛା ବହୁତ ବଢ଼ିଆ କଥା, ଆପଣ ଯେଉଁମାନଙ୍କୁ ଡେଡିକେଟ୍ କଲେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛି ସୁନ୍ଦର ଗୀତ। ନେକ୍ସଟ ଟାଇମ୍ କଲ୍ କରିବି, ଆମେ କଥା ହେବା, ଠିକ୍ ଅଛି?

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ନାନୀ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ନୀଳାଞ୍ଚଳ ଭାଇ କହୁଛି, ଘର ହେଉଛି ତଳଗଛ ଜିଲ୍ଲା ବଲାଙ୍ଗୀରର।
0: ବଲାଙ୍ଗୀରରୁ କହୁଛନ୍ତି, କେମିତି ଅଛନ୍ତି ଆପଣ?
1: ମୁଁ ଭଲ ଅଛି, ଆପଣ ପ୍ରଥମେ କୁହନ୍ତୁ କେମିତି ଅଛନ୍ତି ଏବଂ ତା ସହିତ ରାଉରକେଲା ତାପମାତ୍ରା କେମିତି ରହୁଛି।
0: ମୁଁ ବହୁତ ଭଲ ଅଛି, ଧନ୍ୟବାଦ ଆପଣ ଏ ପ୍ରଶ୍ନ ମୋତେ ପଚାରିଲେ। ଆଉ ରାଉରକେଲାର ତାପମାତ୍ରା ବର୍ତ୍ତମାନ ବଢ଼ିଗଲାଣି, 42 ଡିଗ୍ରୀ ଉପରେ ଅଛି, ଆଉ ଗରମ ପ୍ରବଳ ହେଉଛି। ଆପଣଙ୍କ ସେଠି କେମିତି ଗରମ ହେଉଛି?
1: ଦେଖନ୍ତୁ, ଏଛନ୍ ତ ବର୍ତ୍ତମାନ 40 ଡିଗ୍ରୀ ରେକର୍ଡ ହେଲାଣି, ତା
0: ଆଜ୍ଞା।
1: ସହିତ କାଲି ତ ବର୍ତ୍ତମାନ 44-45 ଡିଗ୍ରୀ ଖରା ରେକର୍ଡ ରହୁଛି।
0: ଆଚ୍ଛା, କହିଦିଅନ୍ତୁ କୋଉ ଗୀତ ଶୁଣିବା ଆଜି?
1: ଗୋଟେ ଭଲ ଗୀତ ତ ପୁରା, ଯେମିତି ରେଡିଓ ସେଟ୍ରେ ଭଲ, ଯେତେ ବି ଶ୍ରୋତା ଭାଇ ବୋଲେ ମୋର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଅଲ୍ ଆର୍ଜେ ଅଲ୍ ସଂଘ ପ୍ରସାରକି ଯେତିକି ଅଛି, ଏବଂ ଆମର ଅତି ପରିଚିତ ଶ୍ରୋତା ଗୋଟେ ଅଶୋକପତି ଭାଇନା ଅଛନ୍ତି, ବନ୍ଦେ କନିକା ଗ୍ରାମ ଅଞ୍ଚଳର ରହୁଛି ଅଶୋକପତି ଭାଇନାଙ୍କୁ ପ୍ରସାରକି ମୋର ଡେଡିକେଟ୍।
0: ଆଜ୍ଞା, ଠିକ୍ ଅଛି। ଆପଣ ବହୁତ ବଢ଼ିଆ ଗୀତ ଚଏସ୍ କରିଛନ୍ତି, ତେରେ ନାମ କଥାଚିତ୍ରର ସୁନ୍ଦର ଗୀତଟି ନିଶ୍ଚିନ୍ତ ପ୍ଲେ କରିବି। ଆପଣ ଯେଉଁମାନଙ୍କୁ ଡେଡିକେଟ୍ କଲେ, ସମସ୍ତଙ୍କୁ ଡେଡିକେଟ୍ କରିଦେଉଛି। ନେକ୍ସଟ ଟାଇମ୍ କଲ୍ କରିବି, ଆମେ କଥା ହେବା, ଠିକ୍ ଅଛି?

ଗୀତ ସହ ଶେଷ ହେଲା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣମାନଙ୍କର ଫୋନ୍ କଲ୍ ରେକର୍ଡ କରାଯାଏ ପ୍ରତ୍ୟେକ ଗୁରୁବାର ସକାଳ 10:30 ରୁ 11:15 ପର୍ଯ୍ୟନ୍ତ। ଆମର ଫୋନ୍ ନମ୍ବରଟି ହେଉଛି 0661-2470154। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 0661-2470154। ଏହି ନମ୍ବରରେ ଫୋନ୍ କରନ୍ତୁ ଏବଂ ଆପଣଙ୍କର ଅନୁରୋଧ ଜଣାନ୍ତୁ। ସେତେବେଳେ ଯାଏଁ ବିଦାୟ ନେଉଛି ମୁଁ ଆପଣଙ୍କ ରେଡ଼ିଓ ସାଥୀ ଇତିଶ୍ରୀ। ନମସ୍କାର।

ଶ୍ରଦ୍ଧାନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ଡର ଚଳଚ୍ଚିତ୍ରରୁ ଯାଦୁ ତେରି ନଜର ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ରଚନା କରିଛନ୍ତି ଆନନ୍ଦ ବକ୍ସି।

শ্রোতা বন্ধু, ପରବର୍ତ୍ତୀ ଗୀତଟି ଶୁଣିବା। ମତେ ଝୁମୁକା କିଣିବୁ ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍, ଖୁସବୁ ଜୈନ। ଗୀତଟିକୁ ରଚନା କରିଛନ୍ତି ବସନ୍ତ ରାଜ।

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା "ଜୀବନରେ ଥରେ ଅଧେ" ଓଡ଼ିଆ ଆଲବମ୍ ଗୀତରୁ "ସାଗର ନଥାଇ" ଗୀତଟିକୁ ଗାଇଛନ୍ତି ଶକ୍ତି ମିଶ୍ର ଏବଂ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ଜୀବନରେ ଥରେ ଅଧେ ଆଲବମ୍ରୁ ଦିନଟିଏ ପାଇଁ ଗୀତଟିକୁ ଗାଇଛନ୍ତି ସମୀର ଏବଂ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

ଶ୍ରୋତାନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ସୁନୟା ଚଢ଼େଇ ଓଡ଼ିଆ ଆଲବମ୍ରୁ ଆଖି ତୋର ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ରଚନା କରିଛନ୍ତି ପଞ୍ଚାନନ ନାୟକ।

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ଅଭିଶାପ ଗୀତଟି। ଗୀତଟିକୁ ଗାଇଛନ୍ତି ଦିବିତୋଷ ଆଚାର୍ଯ୍ୟ ଏବଂ ରଚନା କରିଛନ୍ତି ପଞ୍ଚାନନ ନାୟକ। ତେବେ ଚାଲନ୍ତୁ ଶ୍ରୋତାବନ୍ଧୁ ଶୁଣିବା ସୁନା ଚଢ଼େଇ ଆଲବମ୍ ଗୀତରୁ ଏହି ସୁନ୍ଦର ଗୀତଟି।

0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ରୂପକ ରସ। ରଚନା ଏବଂ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି।
1: ସଂସ୍କୃତି ଓ ସାହିତ୍ୟ ଦୁହେଁ ଯେପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସଂସ୍କୃତିକୁ ଛାଡ଼ିଦେଇ ସାହିତ୍ୟ କେବେ ହେଲେ ପରିପୁଷ୍ଟ ହୋଇପାରେ ନାହିଁ। ସମାଜର ଭିତ୍ତିଭୂମି ଉପରେ ସଂସ୍କୃତି ଓ ସାହିତ୍ୟ ଉଭୟ ମାନବର ମାନସିକ ପରିବୃଦ୍ଧିରେ ତଥା ବିକାଶରେ ସହାୟକ ହୋଇଥାନ୍ତି। ସମାଜରେ ମଣିଷ ଯେତିକି ଯେତିକି ସଂସ୍କୃତି ସମ୍ପନ୍ନ, ସେତିକି ପରିମାଣରେ ସାହିତ୍ୟ ପରିମାର୍ଜିତ ତଥା ରୁଚିଶୀଳ। ସାଧାରଣ ଭାବରେ ଜ୍ଞାନ, ବିଶ୍ୱାସ, ଆଚାର, ବ୍ୟବହାର, ନୀତିନିୟମ ଇତ୍ୟାଦିର ସମାରୋହ ଯାହା ମଣିଷ କେବଳ ସମାଜରୁ ହିଁ ଉପଲବ୍ଧି କରେ, ଏହା ପ୍ରତିପାଦନ କରେ ସଂସ୍କୃତି ସାମାଜିକ ପରମ୍ପରାରୁ ଲବ୍ଧ ଚିନ୍ତନ, ଅନୁଭବ ଆଉ ବ୍ୟବହାର। ସଂକ୍ଷେପରେ କହିଲେ ମାନସିକ ଏବଂ କଳାତ୍ମକ ବ୍ୟବହାରର ଏହା ସମଷ୍ଟି ଅଟେ। ସଂସ୍କୃତିକୁ ଅନ୍ତ ଓ ବାହ୍ୟ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ। ଏହା ପୁନରାୟ ବ୍ୟକ୍ତ ଓ ଅବ୍ୟକ୍ତ ଭାବରେ ପରିପ୍ରକାଶ କରେ। ପରିଚିତ ବ୍ୟକ୍ତି ସଂସ୍କୃତି, ରୀତିନୀତି, ପ୍ରଥା, ଆଚାର, ବ୍ୟବହାର, କଳାକୃତି ଆଉ ବିଭିନ୍ନ ପ୍ରକାରର ଶିଳ୍ପ ତଥା ଶିଳ୍ପଶାସ୍ତ୍ର ନେଇ ଏହା ସନ୍ନିବିଷ୍ଟ। ଅବ୍ୟକ୍ତ ସଂସ୍କୃତି କୁହାଯାଇଥିବା ବିଷୟଗୁଡ଼ିକର ମୂଲ୍ୟାଙ୍କନ ଓ ପ୍ରୟୋଜନର ସମାହାରକୁ ହିଁ ବୁଝାଇଥାଏ। ପ୍ରତ୍ୟେକ ବ୍ୟକ୍ତି ସଂସ୍କୃତି ସମ୍ପନ୍ନ ତଥା କଳାପ୍ରେମୀ। ସେହି ସଂସ୍କୃତି ତଥା କଳାକୁ ପ୍ରକଟ କରେ ଜଣେ ଉଚ୍ଚକୋଟୀର ସାହିତ୍ୟିକ। ଆମ ଲୋକସଂସ୍କୃତିର ପରିପ୍ରକାଶ କ୍ଷେତ୍ରରେ ସାହିତ୍ୟିକ ଲେଖକଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଲୋକସଂସ୍କୃତି ପର୍ଯ୍ୟାୟରେ ଯେଉଁ ସାମାଜିକ ଉତ୍ସବାନୁଷ୍ଠାନମାନ ଅନୁଷ୍ଠିତ ହେଉଛି, ସେଥିରେ ମନୋରଞ୍ଜନ ପ୍ରଦାନ କରିବା ଗୋଟିଏ ଦିଗ ହେଲେ, ଅପରର ଦିଗଟି ହେଉଛି ଆଧ୍ୟାତ୍ମିକତା। ଏହି ପରିପ୍ରେକ୍ଷୀରେ ବୈଷ୍ଣବ ସାଧୁସନ୍ତଙ୍କ ଦ୍ୱାରା ଲିଖିତ ରାସ ଯେ ଏକ ଆଧ୍ୟାତ୍ମିକ ପଟଭୂମି ଉପରେ ପର୍ଯ୍ୟବସିତ, ଏହା ଅନସ୍ୱୀକାର୍ଯ୍ୟ। ସାଂସ୍କୃତିକ ପରମ୍ପରାରେ ରାସ ଏକ ଆଧ୍ୟାତ୍ମିକ ତତ୍ତ୍ୱ ଉପରେ ଆଧାରିତ ହେଲେ ହିଁ ରାସ ଶୃଙ୍ଗାର ଓ ଶାନ୍ତରସ ସୃଷ୍ଟି କରି ଭାକ୍ତିକ ଭାବଧାରା ସୃଷ୍ଟି କରିବା ହେଉଛି ତା'ର ମୂଳ ଲକ୍ଷ୍ୟ। ରାସର ସାହିତ୍ୟ ମୂଲ୍ୟାଙ୍କନ କରିବାକୁ ଗଲାବେଳେ ତା'ର ସାଙ୍ଗୀତିକ ମୂଲ୍ୟ ଯେ କେତେ ଉଚ୍ଚତର, ତାହା ଅସ୍ୱୀକାର କରାଯାଇନପାରେ।

0: ରାସ ରସ ରସିକ ଏ କେତୋଟି ଶବ୍ଦ ରାସର ପରିଭାଷାକୁ ଆଉ ଟିକେ ପ୍ରାଞ୍ଜଳ କରେ। ରାସ ଭାତ୍ତିକ ତଥା ଆଧ୍ୟାତ୍ମିକ ଭାବଧାରା ଉପରେ ପର୍ଯ୍ୟବସିତ ହେଲେ ହିଁ ଏହା ଉଚ୍ଚକୋଟୀର ସାହିତ୍ୟର ପଦବାଚ୍ୟ। ରାସର ରସ ହେଉଛି ଶୃଙ୍ଗାର, କିନ୍ତୁ ତତ୍ତ୍ୱଜିଜ୍ଞାସୁ ଭକ୍ତମାନଙ୍କ ପାଇଁ ରାସର ରସ ଶାନ୍ତ। ପୁନରାୟ ଏହି ରସଯୁକ୍ତ ରାସର ଅଧିକାରୀ ବା ଉପଭୋକ୍ତା କାବ୍ୟମତୀ ରସିକ ନହେଲେ ଏହାକୁ ହୃଦଙ୍ଗମ କରିବା କଷ୍ଟସାଧ୍ୟ ବ୍ୟାପାର। ବୈଷ୍ଣବ ଧର୍ମ ତତ୍ତ୍ୱ ଦୃଷ୍ଟିରୁ ଏହି ରାସ ଭାଗବତ ଗ୍ରନ୍ଥର କେନ୍ଦ୍ରବିନ୍ଦୁ ସ୍ୱରୂପ, କାରଣ ସାଂଖ୍ୟ ଦର୍ଶନର ପ୍ରକୃତି ପୁରୁଷଙ୍କୁ ଏଇଠି ଆମେ ରାସଲୀଳା ମଧ୍ୟରେ ଚିହ୍ନିପାରୁ। ପୁଣି କାମବିଜୟ ଉଦ୍ଦେଶ୍ୟରେ ରାଧାକୃଷ୍ଣଙ୍କର ପ୍ରାକୃତ ଜଗତରେ ଯେଉଁ ଅପ୍ରାକୃତ ଇନ୍ଦ୍ରିୟୋତ୍ତର ପ୍ରେମଲୀଳା ରାସଲୀଳା ତାର ନାମାନ୍ତର ଧର୍ମ। ଧର୍ମ ଓ ସାହିତ୍ୟ ଉଭୟ ଦୃଷ୍ଟିରୁ ରାସ ରସର ଗନ୍ତାଘର। ଧର୍ମ ଓ ସାହିତ୍ୟ ଉଭୟ ଦୃଷ୍ଟିରୁ ରାସ ରସର ଗନ୍ତାଘର।
1: ସଖେ, ମୁଁ ଉଚିତ କଥା କହୁଛି ସଖା ସୁବଳ। ରାଧା ବିହୁନେ ମୋ ମନପ୍ରାଣ ଆଜି ବିଷୟରେ ଚର୍ଚ୍ଚରିତ। ସତେ କ'ଣ ସେ ମୋତେ ଭୁଲିଗଲେ? କିଏ ତାଙ୍କ ସମ୍ବାଦ ଆଣି ମୋତେ ଦେବ?

0: ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଡକ୍ଟର ପ୍ରଦୀପ କୁମାର ପଣ୍ଡାଙ୍କ ଠାରୁ।
1: ରାସର ଆଭିଧାନିକ ଅର୍ଥ କୋଳାହଳ, ଧ୍ୱନି, ଗୋଳମାଳ, କିନ୍ତୁ ସାଧାରଣ ଅର୍ଥରେ ଏହା ଗୋପୀ ଓ ଗୋପୀନାଥଙ୍କର ଏକ ବିଶେଷ କ୍ରୀଡ଼ାକୁ ବୁଝାଇଥାଏ। ବହୁ ପ୍ରାଚୀନ କାଳରୁ ପଣ୍ଡିତମାନେ ରାସ ଶବ୍ଦର ବ୍ୟାଖ୍ୟା କରିଯାଇଛନ୍ତି। ରସ ଧାତୁରୁ ଅପ୍ରତ୍ୟୟ ଯୋଗରେ ରାସ ଶବ୍ଦ ନିଷ୍ପନ୍ନ ହୁଏ ବୋଲି କେତେକ କହନ୍ତି। ରସର ଅର୍ଥ ଶବ୍ଦ କରିବା ବା କୋଳାହଳ କରିବା। ଯେଉଁ କ୍ରୀଡ଼ାରେ କୋଳାହଳପୂର୍ଣ୍ଣ ନୃତ୍ୟ ପରିବେଷିତ ହୁଏ ତାହା ହିଁ ରାସ। ପୁଣି କେତେକ କହନ୍ତି ରସ ଉତ୍ପାଦିତ ହେଉଥିବା କ୍ରୀଡ଼ାର ନାମ ରାସ। ବୈଷ୍ଣବମାନଙ୍କ ବିଚାରରେ ଅଖଣ୍ଡ ରସ ସ୍ୱରୂପ ବ୍ରହ୍ମଙ୍କୁ ଉପଲବ୍ଧି କରିବାର ଲୀଳା ରାସ, ଏହା ଗୁପ୍ତ ଲୀଳା। ବ୍ରହ୍ମପୁରାଣ, ପଦ୍ମପୁରାଣ, ଭାଗବତ ପୁରାଣ, ହରିବଂଶ, ବ୍ରହ୍ମବୈବର୍ତ୍ତ ପୁରାଣ ଏବଂ ଦେବୀ ଭାଗବତରେ ରାସର ବର୍ଣ୍ଣନା ରହିଛି। ବ୍ରଜପୁରର ଗୋପୀମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ପୂର୍ଣ୍ଣିମା ରାତ୍ରିରେ ଗୀତ ବାଦ୍ୟ ତାଳଯୁକ୍ତ ନୃତ୍ୟକୁ ରାସ କୁହାଯାଇଛି। ଗବେଷକମାନେ କହନ୍ତି ପୂର୍ଣ୍ଣିମା ପକ୍ଷ ରାତ୍ରିରେ ନବ ଯୁବକ ଯୁବତୀମାନଙ୍କ ମଣ୍ଡଳାକୃତି ଆନନ୍ଦ ଉଲ୍ଲାସବର୍ଦ୍ଧକ ନୃତ୍ୟ ହେଉଛି ରାସ। ପରେ ଏହା ସହିତ ଭାକ୍ତିକତାର ସଂଯୋଗ କରାଯାଇଛି। ଯୁବକ କୃଷ୍ଣଙ୍କୁ ପରମେଶ୍ୱର ଭଗବାନ ଓ ଯୁବତୀଙ୍କୁ ଗୋପୀ ଆଖ୍ୟା ଦିଆଯାଇଛି। ଲୋକରୁଚିରୁ ପୁରାଣ ବର୍ଣ୍ଣନାକୁ ପ୍ରସାରିତ ହୋଇଯିବା ପରେ ଅଳଙ୍କାର ଶାସ୍ତ୍ରରେ ରାସକୁ ଏକ ସ୍ୱତନ୍ତ୍ର ରୂପକ ବା ରାସକ ଆଖ୍ୟା ଦିଆଯାଇଛି। ଏଥିରେ 64 ଯୋଡ଼ା ସ୍ତ୍ରୀ ପୁରୁଷ ଅଂଶଗ୍ରହଣ କରନ୍ତି। 64 ଯୋଡ଼ା ସ୍ତ୍ରୀ ପୁରୁଷ ଅଭାବ ହେଲେ 8, 12 ବା 16 ଯୋଡ଼ାରେ କାର୍ଯ୍ୟ ଚଳାଯାଏ। ଗୀତ ବାଦ୍ୟ ଓ ନୃତ୍ୟର ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ପ୍ରକାର ନୃତ୍ୟରେ ଶୃଙ୍ଗାର ରସ ବିଶେଷ ପ୍ରାଧାନ୍ୟ ଲାଭ କରିଥାଏ। ନୃତ୍ୟ ଗୀତ ମଧ୍ୟରେ ଚୁମ୍ବନ, ଆଲିଙ୍ଗନ ଆଦି ଶୃଙ୍ଗାରିକ କ୍ରିୟା ମଧ୍ୟ ଅନୁସୃତ ହୁଏ। ରାସ କ୍ରୀଡ଼ାରେ ଆଧ୍ୟାତ୍ମିକତାର ଆରୋପ କରାଯିବା ପରେ ଏହାକୁ ନେଇ ନାନା ଦାର୍ଶନିକ ବିଚାର ପ୍ରଦତ୍ତ ହୋଇଛି। କୃଷ୍ଣଙ୍କୁ ପରମାତ୍ମା, ଗୋପୀମାନଙ୍କୁ ଆତ୍ମା ରୂପରେ, କୃଷ୍ଣଙ୍କୁ ସହସ୍ରାର ଚକ୍ରର ହଂସ ଓ ଗୋପୀମାନଙ୍କୁ କୁଳକୁଣ୍ଡଳିନୀରେ ଯାତ୍ରା କରୁଥିବା ସଚେତନ ଯୋଗୀର ଚେତନା ରୂପରେ, ପୁଣି କୃଷ୍ଣଙ୍କୁ ସୂର୍ଯ୍ୟ ଓ ଚନ୍ଦ୍ର ଏବଂ ଗୋପୀମାନଙ୍କୁ ନକ୍ଷତ୍ର ରୂପରେ ଅବତାରଣା କରାଯାଇଛି। ବୈଷ୍ଣବ ଧର୍ମର ପ୍ରସାର ଫଳରେ ରାସ ଲୀଳା ବିଶେଷ ଲୋକପ୍ରିୟ ହୋଇ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତା ଲାଭ କରିଛି। ଓଡ଼ିଶା ମାଟିରେ ରାସଲୀଳାର ପ୍ରସାର ଏହାକୁ ବହୁ ଭାବରେ ବିଭକ୍ତ କରିଛି। ଭାଗବତ, ବ୍ରହ୍ମବୈବର୍ତ୍ତ ପୁରାଣ ଓ ଗୀତଗୋବିନ୍ଦର ଅନୁସରଣରେ ଶରତ ରାସ, ବସନ୍ତ ରାସ, ବର୍ଷା ରାସ ଓ ନିତ୍ୟରାସର ପରମ୍ପରା ଆରମ୍ଭ ହୋଇଛି। ଓଡ଼ିଆ କବିମାନେ ଏହାକୁ ନେଇ ବହୁ ରାସ ଗ୍ରନ୍ଥ ରଚନା କରିଛନ୍ତି। ଭାଗବତ ପୁରାଣର ବର୍ଣ୍ଣନା ଅନୁସାରେ ଶରତ ପୂର୍ଣ୍ଣିମାର ରାତ୍ରିରେ କୃଷ୍ଣ ଗୋପୀମାନଙ୍କର ମନସ୍କାମନା ପୂରଣ କରିବା ନିମିତ୍ତ ବଂଶୀବାଦନ କରନ୍ତି। ଗୋପୀମାନେ ସେହି ବଂଶୀସ୍ୱନ ଶ୍ରବଣ କରି ଆପଣାର ସକଳ ମୋହ ତ୍ୟାଗ କରି ବୃନ୍ଦାବନକୁ ଗମନ କରନ୍ତି। ସେଠାରେ କୃଷ୍ଣ ସେମାନଙ୍କ ଭକ୍ତିମତ୍ତାର ପରୀକ୍ଷା କରନ୍ତି ଓ ଶେଷରେ ଗୋପୀମାନଙ୍କ ସହ ମିଶି ଫୁଲ ତୋଳନ୍ତି, ଗୀତ ଗାଆନ୍ତି ଓ ନୃତ୍ୟ କରନ୍ତି। ସେହି ପରମ୍ପରାରେ ଓଡ଼ିଶାରେ ଅନୁସୃତ ହୁଏ ଶରତ ରାସ। ପୁଣି ବସନ୍ତ ଋତୁରେ ପୂର୍ଣ୍ଣିମାରେ ଗୀତଗୋବିନ୍ଦ ଏବଂ ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସରଣରେ ଆଚରିତ ହୁଏ ବସନ୍ତ ରାସ। ଶରତ ଓ ବସନ୍ତ ରାସ ପରି ଓଡ଼ିଶାରେ ବର୍ଷା ରାସ ମଧ୍ୟ ଅନୁଷ୍ଠିତ ହୁଏ। ଓଡ଼ିଆ କବିମାନେ ପୁରାଣ ବର୍ଣ୍ଣିତ କୃଷ୍ଣଙ୍କର ଚନ୍ଦ୍ରାବଳିକୁଞ୍ଜ ବିହାରକୁ ଏହି ପ୍ରସଙ୍ଗରେ ବର୍ଣ୍ଣନା କରିଛନ୍ତି। ବର୍ଷା ଋତୁ ଅଗମ୍ୟ ହୋଇପାରିବାରୁ ଭଗବାନ କୃଷ୍ଣ ଚନ୍ଦ୍ରାବଳିଙ୍କ ଗୁପ୍ତକୁଞ୍ଜରେ ବିହାର କରିଛନ୍ତି। ଯଦିଓ ଓଡ଼ିଆ କବିମାନେ ରାଧା ଓ ଚନ୍ଦ୍ରାବଳିଙ୍କୁ ଏକ ଭାବରେ ଧରନ୍ତି, ସେହି ସ୍ମୃତିରୁ ଅନୁସରଣରେ ଓଡ଼ିଶାରେ ଆଚରିତ ହୁଏ ଝୁଲଣ ଯାତ୍ରା। ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ଓଡ଼ିଶାର ପ୍ରତ୍ୟେକ ବୈଷ୍ଣବ ପୀଠରେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଝୁଲଣରେ ବସାଇ ବର୍ଷା ରାସର ଗୀତ ଗାନ କରାଯାଏ। ଏକାଦଶୀଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଏହା ସମାପ୍ତ ହୁଏ। ଓଡ଼ିଶାରେ ଯୋଗପିଣ୍ଡିତ ବୈଷ୍ଣବ ଧର୍ମର ବିଶେଷ ପ୍ରସାର ଘଟିଥିଲା। ଏହାର ପ୍ରଭାବରେ ବୃନ୍ଦାବନର ନିତ୍ୟରାସ ପରମ୍ପରା ଜ୍ଞାନବାଦୀଙ୍କ ନିତ୍ୟରାସ ଭାବରେ ଗୃହୀତ ହେଲା। ସାଧକର ଦେହ ଭିତରେ ନିତ୍ୟରାସଲୀଳା ଚାଲିଛି ବୋଲି ସେମାନେ ବିଶ୍ୱାସ କଲେ। ତେଣୁ କେତେବେଳେ ନୀଳାଚଳରେ, ପୁଣି କେତେବେଳେ ଦେହ ଭିତରେ ସେମାନେ ରାସଲୀଳା ଦର୍ଶନ କଲେ। ଭାଗବତ ବର୍ଣ୍ଣିତ ଗୋପୀକୃଷ୍ଣ ଏମାନଙ୍କ ବିଚାରରେ ହେଲେ ମାନବା କୃଷ୍ଣ। ନିତ୍ୟସ୍ଥଳରେ ଅଥବା ସହସ୍ରାର ଉପରେ ରହିଛନ୍ତି ନିତ୍ୟକୃଷ୍ଣ। ମାନବା କୃଷ୍ଣ ମଧ୍ୟ ସେହି ନିତ୍ୟଲୀଳା ଦର୍ଶନ କରିବା ପାଇଁ ଯୋଗ୍ୟ ନୁହନ୍ତି। କବି ଅଚ୍ୟୁତାନନ୍ଦ ଦାସ ଜଗନ୍ନାଥ ଦାସ, ବଳରାମ ଦାସ, ଦ୍ୱାରକା ଦାସ, ଚନ୍ଦ୍ରମଣି ଦାସ ଆଦି କବିଗଣ ନିତ୍ୟର ଆସର ବର୍ଣ୍ଣନା କରିଛନ୍ତି। ଅଚ୍ୟୁତାନନ୍ଦଙ୍କ ସମାଧିପୀଠ ନେମାଲଠାରେ ଆଶ୍ୱିନ ପୂର୍ଣ୍ଣିମା ତିଥିରେ ଏହି ନିତ୍ୟରାସ ଅନୁଷ୍ଠାନ କରାଯାଏ। ଏ ସମସ୍ତ ପ୍ରକାରର ରାସ ମଧ୍ୟରୁ ଓଡ଼ିଶାରେ ଶରତ ରାସର ପ୍ରଚଳନ ସର୍ବାଧିକ।

0: ଚୈତନ୍ୟ ପ୍ରଚାରିତ ବୈଷ୍ଣବ ଧର୍ମର ବ୍ୟାପକ ପ୍ରସାର ଫଳରେ ଓଡ଼ିଶାର ପ୍ରତି ଗ୍ରାମରେ ବିଷ୍ଣୁ ଜଗନ୍ନାଥ ରାଧାକୃଷ୍ଣ ମନ୍ଦିର ଗଢ଼ି ଉଠିଲା। ଗଜପତିଙ୍କ ପୃଷ୍ଠପୋଷକତା ଯୋଗୁଁ ପ୍ରତି ଅଞ୍ଚଳର ରାଜା ଓ ଜମିଦାରମାନେ ଏହି ମନ୍ଦିରକୁ ପୋଷକତା କଲେ। ରାସ ବୈଷ୍ଣବମାନଙ୍କର ସର୍ବଶ୍ରେଷ୍ଠ ଆଚରିତ ଲୀଳା ହୋଇଥିବାରୁ ପ୍ରତି ମଠ ମନ୍ଦିରରେ ଶରତ ରାସ ଅନୁଷ୍ଠାନ କରାଗଲା। ବୈଷ୍ଣବମାନେ ଭାଗବତ ପୁରାଣକୁ ବିଶେଷ ମାନ୍ୟ କରୁଥିଲେ। ଜଗନ୍ନାଥ ଦାସ ଭାଗବତର ଲୋକପ୍ରିୟ ଅନୁବାଦ କରିଦେବା ପରେ ଏହି ଗ୍ରନ୍ଥ ଓଡ଼ିଆମାନଙ୍କ ଆଧ୍ୟାତ୍ମିକ ଜୀବନର ଏକ ପ୍ରମୁଖ ଅଂଶରେ ପରିଣତ ହେଲା। ଏହି ଭାଗବତ ବର୍ଣ୍ଣିତ ଶରତ ରାସ ତେଣୁ ଓଡ଼ିଆମାନଙ୍କ ନିକଟରେ ବିଶେଷ ଭାବରେ ଗୃହୀତ ହୋଇଗଲା। ଓଡ଼ିଆଙ୍କ ବିଚାରରେ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ଥିଲା ଚାରିଗୋଟି ପୁଣ୍ୟମାସ। ସୂର୍ଯ୍ୟଙ୍କ ପରିକ୍ରମଣ ଆଧାରରେ ଏହି ଚାରି ମାସର ପବିତ୍ରତା ସ୍ୱୀକୃତ ହୋଇଥିଲା। ଏମାନଙ୍କ ମଧ୍ୟରୁ କାର୍ତ୍ତିକ ମାସ ଥିଲା ଶ୍ରେଷ୍ଠ। କାର୍ତ୍ତିକର ପ୍ରକୃତି ଅତ୍ୟନ୍ତ ମନୋରମ। ଚନ୍ଦ୍ର ଓ ତାରାଗଣ ସେମାନଙ୍କର ଉଜ୍ଜ୍ୱଳତା ପ୍ରକାଶ କରୁଥାନ୍ତି। ଆକାଶ ମେଘମୁକ୍ତ ହୋଇଯାଇଥାଏ। ପବନର ଔଦ୍ଧତ୍ୟ କମିଯାଇଥାଏ। ପୁଷ୍କରିଣୀମାନଙ୍କରେ ପଦ୍ମ ବିକଶିତ ହୋଇଥାନ୍ତି। ବୃଷ୍ଟିପାତ ନଥାଏ କିମ୍ବା ଶୀତ ଆସିନଥାଏ। ତେଣୁ କୁସୁମିତ ତରୁଶାଖାରେ ବିହଙ୍ଗଗଣ ମନୋହର କାକଳିରେ ପରିବେଶକୁ ମୁଖରିତ କରୁଥାନ୍ତି। ଉତ୍କଳୀୟ ଜନତାର ମାନସ ଲୋକରେ ପୂରି ରହିଥାଏ ଏକ ଅଫୁରନ୍ତ ପ୍ରଶାନ୍ତି। ଏହି ସମୟରେ ଅନୁଷ୍ଠିତ ହୁଏ ଶରତ ରାସ ଉତ୍ସବ। କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରୁ ରାସ ଅନୁଷ୍ଠାନ ଆରମ୍ଭ ହୁଏ। ଏକ କାଠରେ ତିଆରି ଫୁଲ ରଥକୁ ରାସମଣ୍ଡପ ରୂପରେ ସଜାଯାଏ। ସେଥିରେ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଉପବେଶନ କରାଯାଇ ରାସ ପଞ୍ଚାଧ୍ୟାୟୀର ଗୋଟିଏ ଲେଖାଏଁ ଅଧ୍ୟାୟ ପ୍ରତ୍ୟହ ପାଠ କରାଯାଏ। କେତେକ ସ୍ଥାନରେ ଜଗନ୍ନାଥ ଦାସଙ୍କ ରାସକ୍ରୀଡ଼ା କାବ୍ୟର ପ୍ରତିଟି ଅଧ୍ୟାୟକୁ ମଧ୍ୟ ପାଠ କରାଯାଏ। କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ରାସଯାତ୍ରା ଉଦ୍ଯାପନ ହୁଏ। କେତେକ ଅଞ୍ଚଳରେ ବିଶିଷ୍ଟ ବଙ୍ଗୀୟ ସ୍ମୃତିକାର ରଘୁନନ୍ଦନ ଭଟ୍ଟାଚାର୍ଯ୍ୟଙ୍କ ରାସତତ୍ଵ ବିବେକ ଗ୍ରନ୍ଥର ପ୍ରଭାବରେ ରାସଯାତ୍ରା ଅନୁଷ୍ଠାନ କରାଯାଏ। ପୂର୍ଣ୍ଣିମା ପୂର୍ବରୁ ସମଗ୍ର ମାସଟି ବୈଷ୍ଣବ ଭକ୍ତ ହବିଷ୍ୟାନ୍ନ ଭକ୍ଷଣ କରନ୍ତି। ପୂର୍ଣ୍ଣିମା ଦିନ କଳ୍ପବୃକ୍ଷ ସ୍ଥାପନ କରି ଉତ୍ତରମୁଖ ହୋଇ ଆଚମନ, ସ୍ୱସ୍ତିବାଚନ ଓ ସୂର୍ଯ୍ୟପୂଜା ଆଦି ଶାସ୍ତ୍ରୀୟ ବିଧାନ ଅନୁସାରେ ପୂଜା ଆରମ୍ଭ କରନ୍ତି। ଆଧୁନିକତାର ସ୍ପର୍ଶରେ ଆଜି ଅବଶ୍ୟ ରାସଯାତ୍ରାର ଏ ନିଷ୍ଠା ଆଉ ନାହିଁ। ଅନେକ ସ୍ଥାନରେ ରାସଯାତ୍ରା ବନ୍ଦ ହୋଇଗଲାଣି। ଯେଉଁଠି ବା ହେଉଛି ଖାଲି ବିଧି ରକ୍ଷା କରିବାକୁ କରାଯାଉଛି। କେତେକ ସ୍ଥାନରେ ଲୋକ ଉତ୍ସାହୀ ହୋଇ ମାଟିର ରାଧାକୃଷ୍ଣଙ୍କର ବିଗ୍ରହ ନିର୍ମାଣ କରି ପୂଜା କରୁଛନ୍ତି। ସେଠାରେ ରାସପଞ୍ଚାଧ୍ୟାୟୀ ପାଠ କରାଯାଉଛି। ପରେ ପରେ ପାଲା, ଯାତ୍ରା, ସଙ୍ଗୀତ ଆସର ବା ଭଜନ ଆସର କରି ମନୋରଞ୍ଜନ କରୁଛନ୍ତି। ମଣ୍ଡଳାକୃତି ଲୋକନୃତ୍ୟରୁ ରାସର ଜନ୍ମ। ବୈଷ୍ଣବ ସଂସ୍କାର ସହିତ ସଂଯୋଜିତ ହୋଇ ରାସ ପରବର୍ତ୍ତୀ ସମୟରେ ଏକ ଆଧ୍ୟାତ୍ମିକ ଅନୁଷ୍ଠାନରେ ପରିଣତ ହୋଇଛି। ପ୍ରଥମେ ଶରତ ରାସ, ପରେ ବସନ୍ତ ରାସ, ବର୍ଷାରାସ ହୋଇ ଶେଷରେ ନିତ୍ୟରାସମାନ ରଚିତ ହୋଇଛି। ରାସଯାତ୍ରାରେ ରାଧାକୃଷ୍ଣ ମୁଖ୍ୟ ଦେବତା ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ବୈଷ୍ଣବ ଧର୍ମର ପ୍ରସାର ଯୋଗୁଁ ରାମ, ସୀତା, ଲକ୍ଷ୍ମୀ, ନୃସିଂହ, ଶିବ, ପାର୍ବତୀଙ୍କୁ ନେଇ ଓଡ଼ିଆରେ ରାସମାନ ରଚିତ ହୋଇଛି। ଏହି ଦେବତାମାନେ ମଧ୍ୟ ବୈଷ୍ଣବାୟିତ ହୋଇ ଦୋଳ, ଝୁଲଣ, ଚନ୍ଦନ ଆଦି ଯାତ୍ରାରେ ଯୋଗ ଦେଇଛନ୍ତି। ଓଡ଼ିଶାର ଧାର୍ମିକ ସହନଶୀଳତା ଓ ଉଦାର ଗ୍ରହଣଶୀଳତାର ଏହା ଏକ ଆଦର୍ଶ ଦୃଷ୍ଟାନ୍ତ।
1: ପ୍ରକୃତରେ ଶ୍ରୀମଦ୍ ଭାଗବତରେ ଗୋପଲୀଳାର ରାସ ପଞ୍ଚାଧ୍ୟାୟୀ ହିଁ ରାସ ଚିନ୍ତାଧାରାର ମୂଳ ଉତ୍ସ। ଭାଗବତରେ ଏହି ରାସକ୍ରୀଡ଼ାକୁ ଗ୍ରହଣ କରି ଓଡ଼ିଆ ସାହିତ୍ୟରେ ରାସଲୀଳା ରଚିତ ହୋଇଛି। 16,000 ଗୋପନାରୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ଅଲୌକିକ ପ୍ରେମଲୀଳା ରାସ ନାମରେ ପରିଚିତ। ଏହି ରାସ ବିଭିନ୍ନ ବୈଷ୍ଣବ କବିଙ୍କ ଦ୍ୱାରା ରଚିତ ଓ ପରିବେଷିତ ହୋଇଛି, ଯେପରି ବସନ୍ତ ରାସ ପିଣ୍ଡିକ ଶ୍ରୀଚନ୍ଦନଙ୍କ ଦ୍ୱାରା, ଶ୍ରୀକୃଷ୍ଣ ଲୀଳା ଗୌରଚରଣ ଅଧିକାରୀଙ୍କ ଦ୍ୱାରା, ଦୁର୍ଯ୍ୟମାନ ଲୀଳା ଲେଖିଛନ୍ତି ରାମଚନ୍ଦ୍ର ବୀରବର ଭୃଙ୍ଗବର ରାୟ, ଶରତ ରାସ ବିଶ୍ୱମ୍ବର ରାଜେନ୍ଦ୍ର ଦେବ ସେ ମଧ୍ୟ ରାଧା ପ୍ରେମ ଲୀଳା ଲେଖିଛନ୍ତି, ବସନ୍ତ ରାସ କିଶୋରଚନ୍ଦ୍ର ରାଜେନ୍ଦ୍ର ଦେବଙ୍କ କୃତ, ନନ୍ଦ ଉତ୍ସବ ମିର୍ଜା ଉଜିର ବେଗ ରଚନା କରିଛନ୍ତି। ଅନ୍ୟାନ୍ୟ ରଚୟିତାମାନେ ହେଲେ ଗୋବିନ୍ଦଚନ୍ଦ୍ର ସୁରଦେଓ, ଭାଗିରଥୀ ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ, ବାବାଜୀ ବସମଚରଣ ଦାସ, ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ। ବାବାଜୀ ବସମଚରଣ ଦାସ ଶାରଦୀୟ ମହାରାସ, ଦୋଳଲୀଳା, ବ୍ରଜବର୍ଜନ, ମାନଭଞ୍ଜନ, କଳଙ୍କ ଭଞ୍ଜନ ଆଦି ପ୍ରାୟ 20 ନାଟକ ଲେଖିଯାଇଛନ୍ତି। ବାବାଜୀ ବୈଷ୍ଣବଚରଣ ଦାସଙ୍କ ରଚିତ ରାସ ମାନସିକ ସ୍ତରରେ ଆଧ୍ୟାତ୍ମିକ ଚେତନା ଭରିଦେବା ସଙ୍ଗେ ସଙ୍ଗେ ସୁଲଳିତ ସଙ୍ଗୀତ ମନକୁ ମନ୍ତ୍ରବିମୋହିତ କରି ରଖେ।

ସମଗ୍ର ଓଡ଼ିଶାରେ ମଧ୍ୟଯୁଗରେ ରାଧାକୃଷ୍ଣ ଲୀଳାତ୍ମକ ତଥା ଧର୍ମମୂଳକ ସାହିତ୍ୟ ଚର୍ଚ୍ଚା ବିକୀର୍ଣ୍ଣ ହୋଇପଡ଼ିଥିଲା। ଜାତି ବର୍ଣ୍ଣ ବୟସ ଓ ଯୋଗ୍ୟତା ନିର୍ବିଶେଷରେ ଗୃହେ ଗୃହେ ରାଧାକୃଷ୍ଣ ଉପାସନା ତଥା ଧର୍ମମୂଳକ କାବ୍ୟ ସାହିତ୍ୟ ଚର୍ଚ୍ଚା ଉତ୍କଳୀୟ ଜାତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପ୍ରତିଭାତ ହେଲା। ଅନେକ ବୈଷ୍ଣବ କବିଙ୍କ ଲେଖନୀ ତୀବ୍ର ହୋଇଉଠିଲା ରାଧାକୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ। ସେମାନଙ୍କ ମଧ୍ୟରୁ ଦୀନକୃଷ୍ଣ, ଅଭିମନ୍ୟୁ ସାମନ୍ତ ସିଂହାର, ଭକ୍ତଚରଣ ଦାସ, ସେମାନଙ୍କ କାବ୍ୟରେ ଅପ୍ରାକୃତ ପ୍ରେମମୂର୍ତ୍ତି ଜୟରାଧା ହରିଙ୍କ ଅବ୍ୟକ୍ତ ଲୀଳାକୁ ଉପନ୍ୟାସ ଦେଲେ। ଏଥିପାଇଁ ପ୍ରଥମେ ଓଡ଼ିଶାରେ ଶ୍ରୀଚୈତନ ଦେବ ଓଡ଼ିଶାର କାବ୍ୟ କବିତାମାନଙ୍କରେ ରାଧାକୃଷ୍ଣ ଲୀଳା ସୁଦୃଢ଼ ଓ ଉଚ୍ଚସ୍ଥାନର ଅଧିକାରୀ ହୋଇ ତାଙ୍କ ଆବିର୍ଭାବର ବହୁ ବର୍ଷ ପର୍ଯ୍ୟନ୍ତ ଅସଂଖ୍ୟ ଭକ୍ତ ଓ କବିଗଣଙ୍କ ଦ୍ୱାରା ସେହି କାବ୍ୟ ସାହିତ୍ୟ ଧାରା ଅବ୍ୟାହତ ରହିଆସିଥିଲା।

ରାସ ଆମ ସାହିତ୍ୟ ସଂସ୍କୃତିକୁ ଅନୁପମ ଅବଦାନ। ଆଧ୍ୟାତ୍ମିକ ପଟଭୂମି ଉପରେ ଆଧାରିତ ରାସର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ସାହିତ୍ୟ ସମ୍ଭାରରେ ଭରପୁର ଏହି ରାସ ଜନଜୀବନ ସହ ଓତପ୍ରୋତ ଭାବରେ ଜଡ଼ିତ। ବିଭିନ୍ନ ବିଚାରକ ମଣ୍ଡଳୀ ବିଜ୍ଞମାନେ ଏହି ରାସକୁ ନେଇ ବିଭିନ୍ନ ମନ୍ତବ୍ୟ ପ୍ରଦାନ କରିଥାନ୍ତି, କିନ୍ତୁ ଏଥିରେ ଏକମାତ୍ର ସତ୍ୟ ଯେ ଭାଗବତ ପୁରାଣ ଯାହା କହେ ତାହା ହିଁ ପର୍ଯ୍ୟାଲୋଚନା କଲେ ଜଣାଯାଏ। ଭାକ୍ତିକ ଭାବଧାରାରେ ଅବଗାହିତ ପ୍ରତିଟି ଭକ୍ତ ଯାହାର ହୃଦୟର ଗଭୀରତମ ପ୍ରଦେଶରେ କୃଷ୍ଣଙ୍କ ପ୍ରତି ଅନୁରାଗ ଓ ଭକ୍ତି ଘନିଷ୍ଠ ହୋଇ ଉଠେ, ସେ ହିଁ ବୁଝେ ରାସର ଅନ୍ତ ପ୍ରଭାବକୁ, ସେ ହିଁ ଅନୁଭବ କରେ ମୁକ୍ତ ହୋଇପଡ଼େ ସଂସାରର ବିଷାଦମୟ ବିଷବାସନାରୁ, ଏବଂ ତାର ହୃଦୟ ସ୍ୱଚ୍ଛ ଓ ପବିତ୍ର ହୁଏ, ଏବଂ ସେ ଲୀଳାମୟଙ୍କର ପାରାଭକ୍ତିର ଅଧିକାରୀ ହୁଏ। ରାସ ହିଁ ତାକୁ ନେଇଯାଏ ଭାକ୍ତିକ ମାର୍ଗରେ ଈଶ୍ୱର ସନ୍ଧାନରେ, ଏବଂ ତାହା ହିଁ ରାସର ମୌଳିକ ବୈଶିଷ୍ଟ୍ୟ ଓ ଅଦ୍ୟାବଧି ସମାଜରେ ସେଇଥିପାଇଁ ହୁଏତ ରାସର ପ୍ରଚଳନ ହୋଇଆସିଛି।

ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ରୂପକ। ରସ, ରଚନା ଏବଂ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।